ଆକାଶବାଣୀ ପୁରୀ, ଆଜି ଶୁକ୍ରବାର 1948 ଶତାବ୍ଦ ଆଷାଢ଼ ମାସ 5 ଦିନ, ଇଂରାଜୀ 2026 ମସିହା ଜୁନ୍ ମାସ 26 ତାରିଖ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 5:56:36। ଆମର ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM।

ସତରେ ମହାପ୍ରଭୁଙ୍କର ରୂପ ସୁନ୍ଦର, ତାଙ୍କ ଗୀତ ମଧୁର, ସୁନ୍ଦର ତାଙ୍କ ଚକାଖି, ତାଙ୍କ ଗୀତ ଶୁଣିଲେ, ତାଙ୍କ ରୂପ ଦେଖିଲେ ମନ ରହିଯାଏ ଲେଖି। ଏଥିସହିତ ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନାକୁ ଆମେ ଏଇଠି ରଖୁଛୁ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଅନୁଚିନ୍ତା ଏଇ କିଛି ସମୟ ମଧ୍ୟରେ।

0: मृत्यु न्याय और विजय तांकर आदर्श दुष्ट दलित मानव गोष्ठी को चिरदिन प्रेरणा जगाउथिबो। कवि भाषा रे इस्लाम होता है जिंदा हरे करबला के बाद।
1: अनुचिंता शेष होला। उपस्थापना करथिले मोहम्मद रफिक।
2: ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 ଏଫ୍ଏମ୍ ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ ପ୍ରଚାର କରୁଛୁ। ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ ମିଳିତ କଣ୍ଠରେ ଆଜି ଶୁଣନ୍ତୁ ଏହାର 117ତମ ଭାଗ।
3: ଏପିସୋଡ୍ ନମ୍ବର 117। 117

ପ୍ରଚାର କଲୁ ଗୋସ୍ୱାମୀ ତୁଳସୀଦାସଙ୍କ ଦ୍ୱାରା ବିରଚିତ ଶ୍ରୀରାମଚରିତ ମାନସ। ମିଳିତ କଣ୍ଠରେ ଆଜି ଶୁଣାଇଲୁ ଏହାର 117ତମ ଭାଗ। ଆକାଶବାଣୀ ପୁରୀ ଶ୍ରୋତାବନ୍ଧୁ ଶୁଣନ୍ତୁ ଭକ୍ତି ଗୀତଟି ଗାଇଛନ୍ତି ସରିତା ଦାସ।

0: ଆକାଶବାଣୀ ପୁରୀ ଶୁଣନ୍ତୁ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀରୁ।
1: इयम् आकाशवाणी सम्प्रति वार्ताः श्रूयन्ताम्।

ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆପଣ ମଧ୍ୟ ଆମ ଆକାଶବାଣୀର ପୁରୀର କାର୍ଯ୍ୟକ୍ରମ ଲାଇଭ୍ ଷ୍ଟ୍ରିମିଂ ମାଧ୍ୟମରେ ନ୍ୟୁଜ୍ ଅନ୍ AIR ଆପ୍ ଡାଉନଲୋଡ୍ କରି ଭାରତର ଯେକୌଣସି ସ୍ଥାନରେ ଶୁଣିପାରିବେ। ତେବେ ଏଇଠି କହି ରଖୁଛୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ସକାଳ 7:25 ପ୍ରଚାର କରିବ ପୁରୀ ପରିକ୍ରମା, 7:55 ଶୁଣାଇବୁ ସୁପ୍ରଭାତ ପୁରୀ, ହିନ୍ଦୀ କଥା ଚିତ୍ର ଗୀତ ଶୁଣିପାରିବେ 8:30, 9:30 ପ୍ରଚାର କରିବୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ।

ସକାଳ 7:25 ପ୍ରଚାର କରିବୁ ପୁରୀ ପରିକ୍ରମା, 7:55 ଶୁଣିବୁ ସୁପ୍ରଭାତ ପୁରୀ, ହିନ୍ଦୀ କଥା ଚିତ୍ର ଗୀତ ଶୁଣିପାରିବେ 8:30, 9:30 ପ୍ରଚାର କରିବୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ କରାଯିବ ଆଜି ରାତି 9:30। ସୂଚନା ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି ଶୁଣିପାରିବେ ପୂର୍ବାହ୍ନ 10:00। ଅପରାହ୍ନ 5:30 ପ୍ରଚାର କରିବୁ ଯୁବବାଣୀ, ବିଷୟ ରହିଛି ନିଶା ନିବାରଣ କ୍ଷେତ୍ରରେ ଯୁବପିଢ଼ିର ଭୂମିକା। ସନ୍ଧ୍ୟା 6:10 ଶୁଣିବୁ ଭକ୍ତି ଗୀତ, ପରେ ପରେ ଦେଶାତ୍ମବୋଧକ ସଙ୍ଗୀତ ଶୁଣିପାରିବେ 6:15, ଏବଂ ତାପରେ 6:20 ଶୁଣିବୁ ଆଲବମ୍ ଗୀତ, 7:00 ଶୁଣିପାରିବେ ଓଡ଼ିଆ କଥା ଚିତ୍ର ଗୀତ। କୃଷି ହଲଚଲ ଶୁଣିବାର ସମୟ ରହିଛି 7:30, ବିଷୟ ରହିଛି ଆମ୍ବ ଫସଲରେ ଅମଳ ପରବର୍ତ୍ତୀ ବଗିଚାର ଯତ୍ନ, ଅତିଥି ରହିବେ ଉଦ୍ୟାନ ବିଭାଗର ସହକାରୀ ପ୍ରାଧ୍ୟାପିକ ଡକ୍ଟର ଶୁଭ୍ରଜ୍ୟୋତି ମିଶ୍ର। ରାତି 8:00 ଏବଂ 10:00 ଶୁଣିପାରିବେ ହିନ୍ଦୀ କଥା ଚିତ୍ର ଗୀତ, ଶ୍ରୀଜଗନ୍ନାଥ ଭଜନ ଶୁଣିବାର ସମୟ ରହିଛି ରାତି 10:30। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ ଏହି କିଛି ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ମୁଖ୍ୟମନ୍ତ୍ରୀଙ୍କ ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଆସନ୍ତା ରବିବାର ଦିନ ଶେଷ ହେବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ସୁଦ୍ଧା 3,33,7,545 ଜଣ ଭୋଟର ପରିଗଣନା ଫର୍ମ ପାଇଛନ୍ତି। ସେମାନଙ୍କ ମଧ୍ୟରୁ 3,13,42,000 ଅଧିକ ଭୋଟରଙ୍କ ତଥ୍ୟ କମ୍ପ୍ୟୁଟରୀକରଣ କରାଯାଇଛି। ପରିଗଣନା ଫର୍ମ କମ୍ପ୍ୟୁଟରୀକରଣ କାର୍ଯ୍ୟକୁ ସଫଳତାର ସହ ଶେଷ କରି ମାଲକାନଗିରି ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି। ଏହି ସଫଳତା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜିର୍କେ ଏହି କାର୍ଯ୍ୟରେ ନିୟୋଜିତ କର୍ମକର୍ତ୍ତା ଅଧିକାରୀଙ୍କୁ ପୁରସ୍କୃତ କରିଛନ୍ତି। ରାଜ୍ୟର ସରକାରୀ ବିଦ୍ୟାଳୟରେ ପଢ଼ୁଥିବା ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ ବ୍ୟାଗ୍ ମିଳିବ। ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗଣଶିକ୍ଷା ବିଭାଗ ଏବଂ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଅଧୀନସ୍ଥ ସମସ୍ତ ସରକାରୀ ବିଦ୍ୟାଳୟର ଶିଶୁ ବାଟିକାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପିଲାଙ୍କ ପାଇଁ ଏହି ସୁବିଧା ଉପଲବ୍ଧ। ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ଘଟୁଥିବା ମୃତ୍ୟୁ ଏବଂ ଆର୍ଥିକ ଅନିୟମିତତା ଭଳି ପ୍ରସଙ୍ଗକୁ ନେଇ ସମସ୍ତ ନିଶା ନିବାରଣ କେନ୍ଦ୍ରର ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରିବାକୁ ରାଜ୍ୟ ସରକାର କହିଛନ୍ତି। ଆସନ୍ତା 7 ଦିନ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ତଥ୍ୟ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଞ୍ଜାମ ଜିଲ୍ଲାର 3,124 ମତଦାନ କେନ୍ଦ୍ର ମଧ୍ୟରୁ 2,503 ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟୁଟରକରଣ କରାଯାଇଛି ବୋଲି ଜିଲ୍ଲାପାଳ ଭି କୀର୍ତ୍ତିଭାସନ କହିଛନ୍ତି। ଜିଲ୍ଲାର ମୋଟ 80% ବୁଥ୍ରେ ପରିଗଣନା ଫର୍ମ ସମ୍ପୂର୍ଣ୍ଣ ହୋଇଥିବାରୁ ଏଥିରେ ସମ୍ପୃକ୍ତ କର୍ମଚାରୀମାନଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି। ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରାକୁ ସୁନିଶ୍ଚିତ କରିବା ଏବଂ ଅତିରିକ୍ତ ଭିଡ଼କୁ ହ୍ରାସ କରିବା ପାଇଁ ପୂର୍ବତଟ ରେଳପଥ ଭୁବନେଶ୍ୱର ଏବଂ ଲୋକମାନ୍ୟ ତିଲକ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ବର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଆଜି ରାତି 11:00 ଭୁବନେଶ୍ୱରରୁ ଛାଡ଼ିବାକୁ ଥିବାବେଳେ ଜୁନ୍ 28 ସକାଳ 9:00 ପହଞ୍ଚିବ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକରେ ବିକାଶଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ମୋବାଇଲ୍ ଫୋନ୍ ଅଙ୍ଗନୱାଡ଼ି କର୍ମୀଙ୍କୁ ବଣ୍ଟନ କରାଯାଇଥିଲା। କୋରାପୁଟ ସହରସ୍ଥିତ ସଦ୍ଭାବନା ସଭାଗୃହଠାରେ ରାଜ୍ୟ ସରକାରଙ୍କର ନୋଡାଲ ସଚିବ ଆର୍ଏସ୍ ଗୋପାଳନ୍ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ମନୋଜ ସତୱାନ ମହାଜନଙ୍କ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରମାଣ ସ୍ୱଷ୍ଟ ପ୍ରତିକାର ଉପରେ ବିନିଯୋଗ କରନ୍ତୁ। ଭଦ୍ରକ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଚଣ୍ଡିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ପୁଣ୍ୟଶ୍ଳୋକ ରଥ କାର୍ଯ୍ୟକ୍ରମରେ ଯୋଗଦେଇ ଶିଶୁ ଅଧିକାର କିଶୋର ନ୍ୟାୟ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା 65ତମ ଅନ୍ତଃରାଜ୍ୟ ଆଥ୍ଲେଟିକ୍ସ ପ୍ରତିଯୋଗିତାର ଦ୍ୱିତୀୟ ଦିନରେ ଓଡ଼ିଶାର ଅନିମେଷ କୋଜୁର ପୁରୁଷ 200 ମିଟରରେ ସ୍ୱର୍ଣ୍ଣପଦକ ଜିତିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଅନିମେଷ 20.74 ସେକେଣ୍ଡରେ ଏହି ସଫଳତା ହାସଲ କରିଛନ୍ତି। ମହିଳା 100 ମିଟର ହର୍ଡଲ୍ସରେ ପ୍ରଜ୍ଞା ପ୍ରଶାନ୍ତି ସାହୁ କାଂସ୍ୟ ପଦକ ହାସଲ କରିବା ସହ ଏସୀୟ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରିଛନ୍ତି। ପୁରୁଷ ଡେକାଥଲନ୍ରେ ଓଡ଼ିଶାର ଜାସ୍ପିର ନାୟକ 7,131.6 ତୃତୀୟ ସ୍ଥାନରେ ରହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ପେଟରେ ଘା ହେବାର କାରଣ ଓ ପ୍ରତିକାର ଆଲୋଚନା କରିଛନ୍ତି ଡାକ୍ତର ଉମେଶ ଚନ୍ଦ୍ର ପାତ୍ର।
2: ପେଟ କହିଲେ ଆମେ ସାଧାରଣତଃ ଖାଦ୍ୟନଳୀ ବୁଝିଥାଉ। ଏହି ଖାଦ୍ୟନଳୀ ଦାନ୍ତ ପାଖରୁ ଆରମ୍ଭ ହୋଇ ଇସୋଫେଗାସ୍ ବା ଖାଦ୍ୟନଳୀ, ପାକସ୍ଥଳୀ ବା ଷ୍ଟୋମାକ୍, କ୍ଷୁଦ୍ରାନ୍ତ ବା ସ୍ମଲ୍ ଇଣ୍ଟେଷ୍ଟିନ୍, ବୃହଦାନ୍ତର ବା ଲାର୍ଜ ଇଣ୍ଟେଷ୍ଟିନ୍ ଓ ଶେଷରେ ତା ମରଦ୍ୱାର ପାଖରେ ପହଞ୍ଚେ। ପେଟ ଭିତରେ ଏହି ଖାଦ୍ୟନଳୀ ବ୍ୟତୀତ ଅନ୍ୟାନ୍ୟ ବହୁ ଦରକାରୀ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ସଫଳତାର ସହ ଶେଷ ହୋଇଛି ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ କଲ୍ୟାଣ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ଗୃହ ତାଲିକା ଓ ଆବାସ ଜନଗଣନା ଏପ୍ରିଲ ମାସ 16 ତାରିଖରୁ ଆରମ୍ଭ ହୋଇ ମଇ ମାସ 15 ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଏଥିସହିତ ସ୍ୱ ଜନଗଣନା କାର୍ଯ୍ୟକ୍ରମ ଏପ୍ରିଲ ପହିଲାରୁ ଏପ୍ରିଲ ମାସ 15 ତାରିଖ ପର୍ଯ୍ୟନ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା 2027 ଫେବୃୟାରୀ ମାସରେ ଆରମ୍ଭ ହେବ ବୋଲି ଜନଗଣନା ଅଭିଯାନର ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ କହିଛନ୍ତି।

0: ଶ୍ରୋତାବନ୍ଧୁ, ପୃଥିବୀରେ କୌଣସି ବି ଜିନିଷ ଅସମ୍ଭବ ନୁହଁ। ଯାହା ଆମକୁ ଅସମ୍ଭବ ଲାଗିଥାଏ ତାହା ଅତି ସହଜରେ ହୋଇପାରେ, ଯଦି ଆମେ ସେଥିପାଇଁ ଦୃଢ଼ ମନୋବଳ ନିବେଶ କରିବା। ଯଦି ଆମ ନିକଟରେ ଦୃଢ଼ ଆତ୍ମବିଶ୍ୱାସ ଥିବ, ତେବେ ଆମେ ଆମ ଲକ୍ଷ୍ୟସ୍ଥଳର ଅଧା ବାଟ ପହଞ୍ଚି ଯାଇଥିବା ବୋଲି ମନେ କରିନେବା ଉଚିତ। ଏହି ସୁନ୍ଦର ଚିନ୍ତାଧାରା ସହିତ ଚାଲନ୍ତୁ ଆମ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା। ଶ୍ରୋତାବନ୍ଧୁ, ସକାଳ କାହା ପାଇଁ କେମିତି? କାହା ପାଇଁ ସକାଳ କାଉ କୋଇଲିଙ୍କ କିଚିରିମିଚିରି ଶବ୍ଦ, ତ କାହା ପାଇଁ ସକାଳ ଚାଷ ବିଲରେ ଚାଷ କାର୍ଯ୍ୟ, ତ କାହା ପାଇଁ ସକାଳ ଦାଣ୍ଡ ଖଡ଼କାଇବା, ତ କାହା ପାଇଁ ସକାଳ ବ୍ୟସ୍ତ ବହୁଳତା ଭିତରେ ଅଫିସ ବାହାରି ଚାଲିଯିବା। ତ ଚାଲନ୍ତୁ ଭେଟିବା ଆମର ଜଣେ ଶ୍ରୋତାବନ୍ଧୁଙ୍କୁ ଏବଂ ତାଙ୍କଠାରୁ ପଚାରି ବୁଝିବା ତାଙ୍କ ପାଇଁ ସକାଳ କେମିତି ଏବଂ ତାଙ୍କ ପାଇଁ ସକାଳର ସମୟ କେତେ ଗୁରୁତ୍ୱ ବହନ କରିଥାଏ। ସାର୍ ନମସ୍କାର, ଆପଣଙ୍କର ପରିଚୟ ଦିଅନ୍ତୁ।
1: ନମସ୍କାର, ମୋ ନାଁ ହେଉଛି ସୁମନ୍ତ ମହାରଣା, ସମ୍ପାଦକ ଲିଟିଲ ଷ୍ଟାର ଗ୍ରୁପ ଆଉ ତ୍ରୟମାସିକ ପତ୍ରିକା ମୋ ଆଶାର ମୁଁ ପ୍ରତିଷ୍ଠାତା ସମ୍ପାଦକ।
0: ଆପଣ ଜଣେ ଶିଶୁ ସାହିତ୍ୟିକ। ଶିଶୁ ସାହିତ୍ୟିକ ମାନେ ଆପଣ ଶିଶୁମାନଙ୍କୁ ସମାଜ ସଂସ୍କାରକ ବା ଶିଶୁମାନଙ୍କୁ ବାର୍ତ୍ତା ଦିଅନ୍ତି ଆପଣ। ତେବେ ଯେହେତୁ ଆଜି ସକାଳର ସମୟ, ଆପଣ କ'ଣ ଦେବେ ଶିଶୁମାନଙ୍କ ପାଇଁ ସକାଳଟି କେମିତି ହେବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?
1: ଶିଶୁମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ, ଏ ସମାଜର ଉତ୍ତରାଧିକାରୀ। ତେଣୁ ଶିଶୁମାନଙ୍କୁ ଯଦି ଆମେ ସେହି ଭାବରେ ଗଢ଼ିପାରିବା, ନିଶ୍ଚିତ ରୂପେ ଆମ ଦେଶ ଆମ ରାଜ୍ୟ ଉନ୍ନତ ହୋଇ ଗଢ଼ି ଉଠିବ। ତେଣୁ ଶିଶୁମାନଙ୍କ ପାଇଁ ଏହା ବାର୍ତ୍ତା ରହିବା ଦରକାର, ଆମେ ପିଲାମାନେ ସମସ୍ତେ ସକାଳୁ ଉଠିବା, ରାତିରେ ବହୁ ସମୟ ପର୍ଯ୍ୟନ୍ତ ଚେଇଁ ମୋବାଇଲ ଦେଖି ଶୋଇବା ନାହିଁ, ସକାଳୁ ଉଠି ନିଜର ନିତ୍ୟକର୍ମ କରିବା। ଖାଲି ପାଠ ପଢ଼ିବା ଯେ ଆମର ନିହାତି ଆବଶ୍ୟକ ତାହା ନୁହେଁ, ପାଠପଢ଼ା ବାଦ ବହୁତ କିଛି ଜିନିଷ ଅଛି। ଆଜିକା ଡେଟ୍ରେ ପିଲାମାନେ ଖେଳକୁ ଭୁଲିଗଲେଣି। ଆଗେ ପିଲାମାନେ ଖେଳୁଥିଲେ ଖେଳୁଥିଲେ, ବାପା ମାଆମାନେ ଖୋଜୁଥିଲେ ପିଲାବେଳେ କୁଆଡ଼େ ଗଲେ, ଏତେ ବର୍ତ୍ତମାନ ସମୟ ଓଲଟା ହୋଇଯାଇଛି। ପିଲାମାନେ ଖେଳୁନାହାନ୍ତି ବୋଲି ବାପା ମାଆ ଭାରି ବ୍ୟସ୍ତ ହେଉଛନ୍ତି, ତାଙ୍କୁ ବାହାରକୁ ପଠାଇ ଦିଆଯାଉଛି ଖେଳିବା ପାଇଁ। ତେଣୁ ନିଶ୍ଚିତ ରୂପେ ସକାଳୁ ଉଠି ଆମର ନିତ୍ୟକର୍ମ ସାରିବା, ପାଠ ପଢ଼ିବା ତ ନିଶ୍ଚୟ, ତା ସାଙ୍ଗରେ ନିଶ୍ଚିତ ରୂପେ ଆମେ କିଛି ଖେଳ ଖେଳିବା। ଖେଳିଲେ ପିଲାମାନଙ୍କର ମାନସିକ ଶାରୀରିକର ବିକାଶ ଘଟିବ।
0: ଛୁଆମାନେ ସାଧାରଣତଃ ସକାଳୁ ଖାଇବା ପାଇଁ କା ବହୁତ ଜିଦ କରୁଛନ୍ତି, ସେମାନେ କହୁଛନ୍ତି ମ୍ୟାଗି ଚାଉମିନ ଫାଷ୍ଟଫୁଡ ଖାଉଛନ୍ତି। ତେବେ ଛୁଆମାନଙ୍କର ସକାଳ ଖାଦ୍ୟ କ'ଣ ହେବା ଜରୁରୀ ଏବଂ ଛୁଆମାନେ ଯୋଉ ଖାଇବା ପାଇଁ କା ଯୋଉ ଦେଖଉଛନ୍ତି, ନଖରା ଦେଖଉଛନ୍ତି ଆମେ କହିପାରିବା, ସେମାନଙ୍କୁ ଆପଣଙ୍କର କ'ଣ ବାର୍ତ୍ତା ରହିବ?
1: ପିଲାମାନେ ଆଜିକା ଡେଟ୍ରେ ଯୋଉ ଖାଇବା ପାଇଁ ଯୋଉ ନଖରା ଦେଖଉଛନ୍ତି, ତ ମୁଁ କହିବି ସେଇ ଭୁଲଟା ନିଶ୍ଚିତ ରୂପେ ଆମର ବାପା ମା ମାନଙ୍କର। ପିଲାମାନଙ୍କୁ ଯାହା ଆମେ ଆଦର ଦେବା ତାହା ଖାଇବା, ଖାଇବା ସେ ଖାଇବେ, ତ ପିଲାମାନଙ୍କୁ ଆମେ ପରିବର୍ତ୍ତନ କରିଦେଇଛୁ। ତେଣୁ ତାଙ୍କୁ ପରିବର୍ତ୍ତନ କରିବାର ଦାୟିତ୍ୱ ଆମର। ଫାଷ୍ଟଫୁଡ୍ ଅର୍ଥ ଯେଉଁଟା ପ୍ରଥମେ ତିଆରି ହେଇପାରେ, ଆଉ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଆମେ ଭାବୁ ଫାଷ୍ଟଫୁଡ୍ଟା ଚାଇନାରୁ ଆସିଛି ବିଦେଶରୁ ଆସିଛି, ସେଇଟା ସମ୍ପୂର୍ଣ୍ଣ ଭୁଲ। ଫାଷ୍ଟଫୁଡ୍ ଯଦି ଆପଣ ଭାବୁଛନ୍ତି ଯେ ଏଇଟା ପ୍ରଥମେ ତିଆରି ହେଇପାରିବ ଫାଷ୍ଟଫୁଡ୍, ତ ଆମ ଓଡ଼ିଆ ଘରେ ତିଆରି ହେଉଥିବା ଫାଷ୍ଟଫୁଡ୍ ସଂସାରରେ ନାହିଁ। ତୁଆ କୁହନ୍ତୁ, ଚୁଡ଼ା କୁହନ୍ତୁ, ଯାହା ବି କୁହନ୍ତୁ, ତାଠାରୁ ଫାଷ୍ଟଫୁଡ୍ ସଂସାରରେ କିଛି ନାହିଁ। ଏତେ ଜଲ୍ଦି ଆପଣଙ୍କ ଛତୁଆ ତିଆରି ହେଇପାରିବ, ଏତେ ଜଲ୍ଦି ଚୁଡ଼ା ଚକଟା ହେଇପାରିବ, ତାଠାରୁ ଫାଷ୍ଟଫୁଡ୍ ସଂସାରରେ ନାହିଁ। ତେଣୁ ପିଲାମାନଙ୍କୁ ମୋର ଅନୁରୋଧ, ତାଙ୍କ ପିଲାମାନଙ୍କୁ ଯେତିକି କଥା ନୁହେଁ, ଏ କଥାଟି ତାଙ୍କ ଅଭିଭାବକମାନଙ୍କ ପାଇଁ, ପିଲାମାନଙ୍କ ପାଇଁ କି ଖାଦ୍ୟ ପ୍ରସ୍ତୁତ ତାଙ୍କ ମାଆମାନେ କରନ୍ତୁ। କାରଣ ପିଲାମାନେ ପାଠ ପଢ଼ିବେ, ବଡ଼ ମଣିଷ ହେବେ, ନିଶ୍ଚିତ ରୂପେ ସେଇଟା ତ ଗୋଟେ ହବ ହିଁ ହବ, କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ, ତାଙ୍କ ସ୍ୱାସ୍ଥ୍ୟକୁ ଜଗିବା ହେଉଛି ଆମର ବଡ଼ କଥା। ସ୍ୱାସ୍ଥ୍ୟ ହିଁ ସମ୍ପଦ। ପିଲା ପାଠ ନ ପଢ଼ିଲେ ବଡ଼ ମଣିଷ ହୋଇପାରିବ, ଭଲ ମଣିଷ ହୋଇପାରିବ, କିନ୍ତୁ ଯଦି ସ୍ୱାସ୍ଥ୍ୟ ଖରାପ ହୋଇଗଲା, ପିଲା କେବେ ବି ଭଲ ମଣିଷ ହୋଇପାରିବନି, ବଡ଼ ମଣିଷ ହୋଇପାରିବନି। ତେଣୁ

0: ସ୍ୱାସ୍ଥ୍ୟକୁ ଜଗିବା ହେଉଛି ବାପା ମାଙ୍କର ପ୍ରଥମ କର୍ତ୍ତବ୍ୟ।
1: ଆଜ୍ଞା, ତେବେ ଆମର ଆଜି ସକାଳୁ ସକାଳୁ ଆପଣଙ୍କର ବାର୍ତ୍ତା, ପିଲାମାନେ ସକାଳୁ ଉଠ, ଫାଷ୍ଟଫୁଡ଼କୁ ଯେତେ ପାରୁଛ ଦୂରରେ ରୁହ ଫାଷ୍ଟଫୁଡ଼ ଠାରୁ, ଘରେ ପ୍ରସ୍ତୁତ ଛତୁଆ ଚୁଡ଼ା ଏସବୁ ଠାରୁ ଭଲ ଖାଦ୍ୟ ଆଉ ନାହିଁ। ତ ମା ରାନ୍ଧି ଦେଉଥିବା ଖାଦ୍ୟକୁ ଖୁସିରେ ଖାଇବା, ସକାଳୁ ଉଠିବା ଏବଂ ଗୋଟେ ନିୟମିତ ଜୀବନଚର୍ଯ୍ୟାକୁ ଯଦି ଆମେ ଅବଲମ୍ବନ କରିବା ତେବେ ଆମର ସୁଖ ଜୀବନ ହେଇପାରିବ। ଅଶେଷ ଅଶେଷ ଧନ୍ୟବାଦ ସାର୍ ଆପଣଙ୍କର ଏହି ସୁନ୍ଦର ବାର୍ତ୍ତା ପାଇଁ। ନମସ୍କାର।
0: ନମସ୍କାର, ବହୁତ ବହୁତ ଧନ୍ୟବାଦ।

ଶ୍ରୋତାବନ୍ଧୁ, ପୁରୀର କିଛି ଘଟଣାବଳୀ ସମ୍ପର୍କରେ ସଂକ୍ଷିପ୍ତରେ ସୂଚନା ପ୍ରଦାନ କରୁଛୁ। ବୁଧବାର ପୁରୀରେ ଅନୁଷ୍ଠିତ ହୋଇଯାଇଛି ରାଜ୍ୟସ୍ତରୀୟ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ସହରୀ ଭିତ୍ତିଭୂମି, ଗୃହ ନିର୍ମାଣ, ଯାତାୟତ, ପାନୀୟ ଜଳ ଯୋଗାଣ, ପରିମଳ ଏବଂ ଡିଜିଟାଲ ଶାସନ କ୍ଷେତ୍ରରେ ବିଭିନ୍ନ ସମୃଦ୍ଧି ଓ ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ଏହା ସହିତ ପୁରୀ ସହରରେ 1000+ କ୍ଷମତା ବିଶିଷ୍ଟ ଆଧୁନିକ କନଭେନସନ ହଲ୍ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅଧିକାରୀ, ମିଶନ ଶକ୍ତିର ସଦସ୍ୟ, ବିଭିନ୍ନ ସହରୀ ଯୋଜନାର ହିତାଧିକାରୀ, ବିଭିନ୍ନ ସାଧାରଣ ନାଗରିକମାନେ ମଧ୍ୟ ଯୋଗ ଦେଇଥିଲେ। ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଆସନ୍ତା ଜୁଲାଇ 1 ଯୋଗ୍ୟତା ତାରିଖ ଭାବେ ଧାର୍ଯ୍ୟ କରି ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମକୁ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପ୍ରସାର ଓ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ଯୋଗ୍ୟ ମତଦାତା ବାଦ୍ ପଡ଼ିବେ ନାହିଁ ଶୀର୍ଷକ ରାଜ୍ୟସ୍ତରୀୟ ମତଦାନ ସଚେତନତା କାର୍ଯ୍ୟକ୍ରମ ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତା ଆସନ୍ତା ଜୁନ୍ 28 ପର୍ଯ୍ୟନ୍ତ ଆୟୋଜିତ ହେବ। ସ୍ଲୋଗାନ ପ୍ରତିଯୋଗିତା, ଲଘୁ ନାଟକ ପ୍ରତିଯୋଗିତା, ରିଲ୍ ମେକିଂ ପ୍ରତିଯୋଗିତା ଭଳି 3 ବିଭାଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଅଂଶଗ୍ରହଣକାରୀମାନେ ନିଜର ନାମ, ଠିକଣା ଓ ମୋବାଇଲ ନମ୍ବର ସହିତ ସ୍ଲୋଗାନକୁ ଇମେଲ ମାଧ୍ୟମରେ ପ୍ରେରଣ କରିପାରିବେ। ପ୍ରତିଯୋଗୀମାନେ ଭିଡ଼ିଓ ସହ ନିଜର ନାମ, ଠିକଣା ଓ ମୋବାଇଲ ନମ୍ବର ଉଲ୍ଲେଖ କରି dist.electionspuri@gmail.com ଇମେଲ ଠିକଣାକୁ ପ୍ରେରଣ କରିବାକୁ ଅନୁରୋଧ କରାଯାଇଛି। ଶ୍ରୋତାବନ୍ଧୁ, ଗୁରୁବାର ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଓ ବିବାହ ଉତ୍ସବ ନୀତି ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱତନ୍ତ୍ର ନୀତି କାରଣରୁ ପ୍ରଥମ ଭୋଗମଣ୍ଡପ ଶେଷ ହେବା ପରେ ଅପରାହ୍ନ 1 ସନ୍ଧ୍ୟା ପାଖାପାଖି 6 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା। ନୀତି ସରିବା ପରେ ସର୍ବସାଧାରଣ ଦର୍ଶନ ସ୍ୱାଭାବିକ ହୋଇଥିଲା। ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି କି ଆଜି ହେଉଛି ଆନ୍ତର୍ଜାତିକ ମାଦକଦ୍ରବ୍ୟ ବିରୋଧୀ ଓ ଅବୈଧ ଚୋରାଚାଳନ ନିରୋଧ ଦିବସ। ମାଦକଦ୍ରବ୍ୟ କେବଳ ଜଣେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପାଇଁ ନୁହେଁ, ପରିବାର, ସମାଜ ଏବଂ ଦେଶର ଭବିଷ୍ୟତକୁ ମଧ୍ୟ ଧ୍ୱଂସ କରିଦିଏ। ଆଜିକା ସମୟରେ ଯୁବପିଢ଼ିମାନେ ଏହାର ଅଧିକ ଶିକାର ହେଉଛନ୍ତି। ନିଶାର ମୋହରେ ପଡ଼ି ଅନେକ ଯୁବକ ଯୁବତୀ ନିଜର ସ୍ୱପ୍ନ, ଶିକ୍ଷା ଏବଂ କ୍ୟାରିୟରକୁ ହରାଇ ବସୁଛନ୍ତି। ଏଣୁ ଏହି ଦିବସ ପାଳନର ମୂଳ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ଏକାଠି କରିବା।

ସେ ତ ଭକତ ଭାବରେ ବନ୍ଧରେ, ସେ ତ ଭକତ ଜୀବନ ଧନ। ସତରେ ମହାପ୍ରଭୁ ଆମର ଭକତ ଭାବରେ ବନ୍ଧା। ଭାବର ଡୋରିରେ ସେ ଦୂର ଦୂରାନ୍ତର ଭକ୍ତଙ୍କୁ ନିଜ ନିକଟକୁ ଟାଣି ଆଣିଥାନ୍ତି। ତେବେ ଚାଲନ୍ତୁ ଆଜି ଭେଟିବା ଆମେ ଜଣେ ସେଭଳି ଭକ୍ତଙ୍କୁ।

0: ମହାପ୍ରଭୁଙ୍କ ଡୋରିରେ ଟାଣି ହୋଇ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ତାଙ୍କଠାରୁ ପଚାରି ବୁଝିବା ମହାପ୍ରଭୁଙ୍କୁ ନେଇ ତାଙ୍କର ରହିଥିବା ଅନୁଭୂତି ସମ୍ପର୍କରେ।
1: ନମସ୍କାର, ଆପଣଙ୍କ ନାଁ କୋଉଠୁ ଆସିଛନ୍ତି?
2: ମୋ ନାଁ ନକୁଳ କୁମାର ସାହୁ, ମୋ ଘର କପିଳେଶ୍ୱରପୁର। ମୁଁ ଏବେ ବିଜେ କଲେଜରେ ଗେଷ୍ଟ ଫାକଲ୍ଟି ଅଛି।
1: ଆଚ୍ଛା, ମହାପ୍ରଭୁଙ୍କୁ ନେଇ ଆପଣଙ୍କର କ'ଣ ଅନୁଭୂତି ଅଛି?
2: ଭକ୍ତ ଭଗବାନଙ୍କ ଭିତରେ ତ ଅନୁଭୂତି ବହୁତ ଅଛି, କିନ୍ତୁ ସବୁ ଅନୁଭୂତି ତ କହିହେବନି, ତା ମୈଥୁନ ବହୁତ ଗୁପ୍ତ ଅଟେ। କିନ୍ତୁ କିଛି ଅନୁଭୂତି କହିବା ପାଇଁ ଚାହୁଁଛି, ଇଚ୍ଛା ପ୍ରକାଶ କରୁଛି। ଯେମିତିକି ଏବେ ଜଗନ୍ନାଥଙ୍କର ବିଷୟରେ ଗୋଟେ ବହି ପୁସ୍ତକ ଲେଖୁଥିଲି, ତା ଏଇ ପିଲାଙ୍କର +3-4 ସେମିଷ୍ଟରରେ ପଢ଼ା ହେଉଛି। ତ ସେ ବହି ଲେଖିଲା ବେଳେ କିଛି ଟପିକ୍ ଆସିଲା ଯେଉଁଠିକି ଜଗନ୍ନାଥଙ୍କର ରୂପ ବର୍ଣ୍ଣନା କରିବାର ଥିଲା। ମୁଁ ସେ ରୂପ ଯେତେବେଳେ ବର୍ଣ୍ଣନା କରୁଥିଲି, ସେ ସମୟରେ ମୁଁ ଆଉ ମାନେ ହାତ ଚାଲିଲାନି ଆଉ ଲେଖିବା ପାଇଁ। ମୁଁ ସେଠି ଠାକୁରଙ୍କୁ ସ୍ମରଣ କଲି, ପ୍ରଭୁ ଆପଣଙ୍କ ରୂପ ବର୍ଣ୍ଣନା ଆପଣ ହିଁ କରନ୍ତୁ। ବୋଧେ କେଉଁଠି କିଛି ମୋ ମନରେ ଅହଙ୍କାର ରହିଯାଇଛି, ଯାହାଦ୍ୱାରା ମୁଁ ଆଉ ମାନେ ଆଉ ଗୋଟେ ଶବ୍ଦ ବି ଲେଖିପାରୁନି। ତାପରେ କିଛି ସମୟ ପରେ ଆପେ ଆପେ ଭଗବାନଙ୍କର ଗୋଟେ ମୂର୍ତ୍ତି ମାନେ ମୁଁ ଆଖି ମୁଜିକିରି ସ୍ମରଣ କଲି, ଭଗବାନଙ୍କର ଯେଉଁ ମୂର୍ତ୍ତି କଳ୍ପନା କରିଛି ଠିକ୍ ସେଇ ମୂର୍ତ୍ତି। ସେ ବହି ଯେଉଁଦିନ କମ୍ପ୍ଲିଟ୍ ହେଲା, ମୁଁ ସେଇଦିନ କଟକ ଯାଇଛି ପବ୍ଲିସର ପାଖକୁ, ଫ୍ରେଣ୍ଡ ପବ୍ଲିକେସନ ପାଖକୁ, ସେ ମୋତେ କଭର୍ ପେଜ୍ ଧରେଇଦେଲା। ସେ କଭର୍ ପେଜ୍ରେ ଆଜ୍ ଇଟ୍ ଇଜ୍ ମୁଁ ଯେଉଁ ମୂର୍ତ୍ତି ମାନେ ଦେଖିଥିଲି, ତାଙ୍କୁ କଳ୍ପନା କରିଥିଲି, ସେଇ କଭର୍ ଡିଜାଇନ୍ରେ ତାଙ୍କ ସେ ଫଟୋ ଅଛି। ତାକୁ ମୁଁ କେବେ କୁହାହେଇନି କି ତୁ କଭର୍ ପେଜ୍ କ'ଣ ରଖିବୁ କ'ଣ ନାହିଁ, କାରଣ ପିଲାଙ୍କର ଷ୍ଟଡି ଯେହେତୁ ଷ୍ଟଡି ବୁକ୍ ହେଉଛି ତ କଭର୍ କିଛି ବି ରଖିପାରିବା କଥା, କିନ୍ତୁ ସିଏ ସେଇ ମୂର୍ତ୍ତି ରଖିଥିଲା ମୁଁ ଯାହାଙ୍କୁ କଳ୍ପନା କରିଥିଲି ଆଜ୍ ଇଟ୍ ଇଜ୍। ଆଉ
1: ନିଶ୍ଚିନ୍ତ ରୂପେ ଆଶ୍ଚର୍ଯ୍ୟ ଲାଗିଥିବ, ଲାଗୁଥିବ ପ୍ରଭୁ ହିଁ ନିଜ ମୂର୍ତ୍ତିକୁ ନିଜେ ଆଙ୍କିଛନ୍ତି।
2: ତାଙ୍କ ବହି ସେ ନିଜେ ଲେଖିଛନ୍ତି, ମୁଁ କେହି ମାନେ ମୁଁ କିଛି ନୁହଁ, ସେ ତାଙ୍କ ରୂପ ବର୍ଣ୍ଣନା ସିଏ ହିଁ କରିଛନ୍ତି।
1: ଅତି ସୁନ୍ଦର ଅନୁଭୂତି ସତରେ, ମହାପ୍ରଭୁ ଭାବର ଠାକୁର, ଭାବ ହିଁ ବୁଝି ଯାଆନ୍ତି ସିଏ। ତ ଆପଣଙ୍କର ତ ମହାପ୍ରଭୁଙ୍କୁ ନେଇ କେତେ ସୁନ୍ଦର ଅନୁଭୂତି ଅଛି। ତେବେ ପୁରୀ ବୁଲିବାକୁ ଆସିଥିଲେ, କ'ଣ ଭଲ ଲାଗେ ପୁରୀର?
2: ପୁରୀର ବେଶୀ ଭଲ ଲାଗେ ଖାଦ୍ୟ, ଯେମିତିକି ସରପପୁଡ଼ି ହଉ, କ୍ଷୀରା ହଉ, ଅବଢ଼ା ହଉ,
1: ଏଗୁଡ଼ା ସବୁ ଜିନିଷ ପୁରୀ ଛଡ଼ା ଆଉ କେଉଁଠି ମିଳେନି। ଯେମିତି ମହାପ୍ରସାଦ, ସରପପୁଡ଼ି, ଏସବୁ ଆଉ କେଉଁଠି ପାଇବେନି ବି। ସେଥିପାଇଁ ପୁରୀର ଏସବୁ ସ୍ୱତନ୍ତ୍ର ଖାଦ୍ୟ। ତ ବର୍ତ୍ତମାନ ସୁଦ୍ଧା କ'ଣ ଖାଇଲେଣି ଆଉ କ'ଣ ଖାଇବା ପାଇଁ ଆଶା ରଖିବେ?
2: ପ୍ରାୟତଃ ଜଗନ୍ନାଥଙ୍କର ସବୁ ଭୋଗ, ଯେହେତୁ ଆମ ଘର କପିଳେଶ୍ୱରପୁର ବ୍ରାହ୍ମଣ ଶାସନ ଅଟେ, ତ ପ୍ରତ୍ୟେକ ଦିନ ପ୍ରାୟତଃ ସବୁ ପ୍ରକାରର ଭୋଗ ଘରକୁ ଆସିକି ପହଞ୍ଚିଯାଏ।
1: ଆଚ୍ଛା, ଏବେ ଦର୍ଶନ ସୁରୁଖୁରୁରେ ହେଇସାରିଲାଣି?
2: ନାଇଁ, ଦର୍ଶନ ତ ଏବେ ଯିବାକୁ ଅଛି, ଏବେ ବାହାରିବୁ ଦର୍ଶନ କରିବା ପାଇଁ, ଦେଖାଯାଉ ଭଗବାନଙ୍କର କି ଲୀଳା, ଦର୍ଶନ ଦଉଛନ୍ତି କି ନାହିଁ।
1: ଅଶେଷ ଅଶେଷ ଧନ୍ୟବାଦ, ମହାପ୍ରଭୁ ଆପଣଙ୍କୁ ସେମିତି କୃପା ଆଶିଷ କରୁଥାନ୍ତୁ, ଏମିତି ଆପଣଙ୍କ ଭାବ ବୁଝିଥାନ୍ତୁ। ନମସ୍କାର, ଧନ୍ୟବାଦ।
0: ଶ୍ରୋତାବନ୍ଧୁ, ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ପୁରୀ 103.4 FM। ଆଜି ତ ସମୟ ହୋଇଯାଇଛି ଆମ କାର୍ଯ୍ୟକ୍ରମକୁ ଏଇଠି ରଖିବା। ଆମ କାର୍ଯ୍ୟକ୍ରମ ଆପଣଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଭୁଲିବେ ନାହିଁ। ଆମକୁ ଚିଠି ଲେଖିବାର ଠିକଣା ଆକାଶବାଣୀ ପୁରୀ, ପୁରୀ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ନିଷ୍ପାଦକ PIN 752001। ଆମ ଫୋନ୍ ନମ୍ବର 9437037892। ତେବେ ରହୁଛୁ, ନମସ୍କାର।

ଶିଳ୍ପୀଙ୍କ କଣ୍ଠରେ ପରବର୍ତ୍ତୀ ଭକ୍ତିଗୀତ ଜୟ ଜୟ ମହାଲକ୍ଷ୍ମୀ ସାଗର ତନୟା ଘେନ ମୋ ପ୍ରଣତି ମାଗୋ ଦେବୀ ପଦ୍ମାଳୟା।

ଶେଷରେ ଶିଳ୍ପୀ ପରିବେଷଣ କରିଛନ୍ତି ଗୋଲାପ ଫୁଲରେ ମହକ ଭରି କଣ୍ଟକ କିଆଁ ଦେଲ ପଳାଶ ଫୁଲକୁ ସୁନ୍ଦର କରି

କାର୍ଯ୍ୟକ୍ରମ ଆରମ୍ଭରୁ ଆସନ୍ତୁ ଜାଣିବା ଆଜି ଦିନର ପଞ୍ଜିକା ବିଷୟରେ। ଆଜି ହେଉଛି ଶୁକ୍ରବାର ମିଥୁନ ବାର ଦିନ, ରାଷ୍ଟ୍ରୀୟ ଆଷାଢ଼ ପଞ୍ଚ ଦିନ, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି, ବିଶାଖା ନକ୍ଷତ୍ର ଆଉ ଇଂରାଜୀ 2026 ମସିହା ଜୁନ୍ ମାସ 26 ତାରିଖ। ଭାରତୀୟ ସାଧାରଣ ସମୟ ଅନୁସାରେ ଆଜିର ପବିତ୍ର ସକାଳରେ ସୂର୍ଯ୍ୟୋଦୟ ହୋଇଥିଲା 5:13:40 ଏବଂ ସୂର୍ଯ୍ୟାସ୍ତ ହେବାର ସମୟ ରହିଛି 6:25:19। ଶ୍ରୋତାବନ୍ଧୁ, ଏଇ ତ କଲା ଆଜି ପଞ୍ଜିକାର ଦିନ, ବାର, ତିଥି, ମାସ, ବର୍ଷ, ରାଶି, ନକ୍ଷତ୍ରର କଥା। ଏଥର ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ଶ୍ରୋତାବନ୍ଧୁ, ଆଜି ହେଉଛି ଚମ୍ପକ ଦ୍ୱାଦଶୀ, ରୁକ୍ମିଣୀ ବିବାହର ପରଦିନ। ଅର୍ଥାତ୍ ଆଜି ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ପରେ ବରକନ୍ୟା ହାତରେ ବିଜେ ହୋଇଆସି ଦକ୍ଷିଣ ଘରେ ପ୍ରସ୍ତୁତ ଥିବା ଖଟସେଜ ଉପରେ ବିଜେ କରିବା ପରେ ଭିତରର ଅବକାଶ ପ୍ରଭୃତି ଦୈନନ୍ଦିନ ନୀତି ପାଳିତ ହେବ। ସକାଳ ଧୂପ ଓ ଭୋଗମଣ୍ଡପ ସରିବା ପରେ ଆଲଟ ଲାଗି ବଢ଼େ। ତିନି ପାଡ଼ରେ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୁଏ। ସର୍ବାଙ୍ଗ ଓ ବେଶ ପରେ ମଧ୍ୟାହ୍ନ ଧୂପ ପଡ଼ି ପାଣି ପଡ଼ିବା ଉତ୍ତରେ ବରକନ୍ୟା ଭିତରକୁ ବିଜେ ହୁଅନ୍ତି। ମହାପ୍ରଭୁଙ୍କର ଏହି ଦୁର୍ଲଭ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ 103.4 FM। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକ ଦ୍ରବ୍ୟର କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକ ଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରମାଣ ସ୍ପଷ୍ଟ ପ୍ରତିକାର ଉପରେ ବିନିଯୋଗ କରନ୍ତୁ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ସୁପ୍ରଭାତ ପୁରୀ। ହଁ ଶ୍ରୋତା ବନ୍ଧୁ, ଆଜି ହେଉଛି ମହରମ, ଇସଲାମ ଧର୍ମର ଏକ ମୁଖ୍ୟ ପର୍ବ ଯାହାକି ଦେଶବ୍ୟାପୀ ପାଳନ କରାଯାଉଛି। ଏହି ପର୍ବ ମହାପୁରୁଷ ମହମ୍ମଦଙ୍କର ନାତି ପୁଣ୍ୟାତ୍ମା ଧାର୍ମିକ ହୁସେନଙ୍କର ସ୍ମୃତିରେ ସମ୍ମାନ ପ୍ରଦର୍ଶନ ପୂର୍ବକ ସିହା ମୁସଲମାନମାନେ ଏହି ପର୍ବଟିକୁ ଆନ୍ତରିକତା ଓ ନିଷ୍ଠାର ସହିତ ପାଳନ କରିଥାନ୍ତି। ଜୀବନକୁ ସରସ, ସୁନ୍ଦର ଓ ମଧୁର କରିବା ସଙ୍ଗେ ସଙ୍ଗେ ସାମାଜିକ ଜୀବନକୁ ଉନ୍ନତ କରିବା ପାଇଁ ମହରମ ଉତ୍ସବ ଗୁରୁତ୍ୱପୂର୍ଣ୍ଣ। ମୁସଲମାନମାନଙ୍କର ଏହା ଏକ ଆନନ୍ଦଦାୟକ ପର୍ବ। ପରସ୍ପର ମଧ୍ୟରେ ଭାତୃଭାବ ସୃଷ୍ଟି କରିବା ପାଇଁ ଏହି ଉତ୍ସବର ଭୂମିକା ରହିଛି। ଇସଲାମ ଧର୍ମ ପ୍ରତି ସମ୍ମାନ ଓ ଅନୁରାଗ ବୃଦ୍ଧି ତଥା ଜୀବନର ଉନ୍ନତି ପାଇଁ ଏହି ଉତ୍ସବ ଅନେକ କାଳରୁ ପାଳିତ ହୋଇଆସୁଛି। ମହରମ ଉତ୍ସବ ମୁସଲମାନମାନଙ୍କର ଅତି ପବିତ୍ର ଉତ୍ସବ। ଏହା ମଣିଷ ସମାଜକୁ ଏକତା ଓ ସହଯୋଗର ଆଦର୍ଶ ଶିଖାଇଥାଏ। ସୁପ୍ରଭାତ ପୁରୀ, ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆଜି ପାଇଁ ସୁପ୍ରଭାତ ପୁରୀ କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀରୁ ଏହି କିଛି ସମୟ ମଧ୍ୟରେ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ 8:30। ଶ୍ରୋତାବନ୍ଧୁ ଚାଲନ୍ତୁ ଆଜିର ସୁନ୍ଦର ସକାଳକୁ ଆରମ୍ଭ କରିବା ହିନ୍ଦୀ କଥା ଚିତ୍ର ଗୀତ ସହିତ ଟ୍ୟୁନ୍ କରି ଶୁଣୁଥାନ୍ତୁ 103.4 FM ଆକାଶବାଣୀ ପୁରୀ।

ଜସବୀର ଜୟସିଂଙ୍କ କଣ୍ଠରେ ଆପଣ ଶୁଣୁଥିଲେ ଦୁବାରା କଥାଚିତ୍ର ଗୀତ, ହିନ୍ଦୀ କଥାଚିତ୍ର ଗୀତ ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ 103.4 FM। ଏଥର ଆସନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣିବା, ଦିଲବାଲେ ଦୁଲହନିଆ ଲେ ଯାଇଙ୍କେ କଥାଚିତ୍ରର, ଗାଇଛନ୍ତି ଲତା ମଙ୍ଗେସ୍କର। ତାହେଲେ ଶ୍ରୋତାବନ୍ଧୁ ଆସନ୍ତୁ ଶୁଣିବା ଏହି ସୁନ୍ଦର ଗୀତଟି।

0: ବର୍ତ୍ତମାନ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ ପ୍ରଚାର କରୁଛୁ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ଉପସ୍ଥାପନ ପ୍ରକାଶ କୁମାର ରଥ ପ୍ରଯୋଜନା ଦିଲୀପ କୁମାର ନାୟକ
1: ସଙ୍ଗୀତ ଅମୃତମୟ ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ ମଣିଷ ଜୀବନର ପ୍ରତିଟି ଭାବ ରସ ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି ଆଉ ଓଠରେ କେତେବେଳେ ଭରିଯାଏ ହସ ପୁଣି କେତେବେଳେ ଆଖିକୋଣରୁ ଝରିଆସେ ଲୁହ ଶ୍ରୋତାବନ୍ଧୁ ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ ମୁଁ ପ୍ରକାଶ ରଥ

0: हेलो
1: हेलो
0: हेलो आकाशवाणी पुरी कार्यक्रम
1: दोला गोविंद मिश्र तुलेगा किरिंदा ब्लॉक जासुआ जिला।
0: ଦୋଳ ଗୋବିନ୍ଦ ବାବୁ, ଆପଣ ପୂର୍ବରୁ କେବେ ଫୋନ କରିଥିଲେ ଆକାଶବାଣୀ ପୁରୀକୁ?
1: ହଁ ଆଜ୍ଞା, ଗଲା ବର୍ଷ ଆପଣ କରିଥିଲେ ଆଜ୍ଞା।
0: ଭାଇ ଆପଣ କଣ କରନ୍ତି?
1: ଆଜ୍ଞା, ମୁଁ ପୂଜା ପାଠ କରେ ଆଜ୍ଞା। ମାନେ ଆମେ ଘରେ ପୂଜା ପାଠ କରୁ, ଲୋକମାନେ ଯଜମାନ ଡାକିଲେ ଆମେ ଯାଇକି କାମ କରୁ।
0: ଆଚ୍ଛା, ଆପଣଙ୍କ ଏବେ ବୟସ କେତେ?
1: ବୟସ ଏବେ 42।
0: ଆପଣ କେମିତି ଏଇ ଯୋଉ ପୂଜା କର୍ମକାଣ୍ଡ କେମିତି କାହାଠାରୁ ଶିଖିଲେ କେବେ?
1: ଆଜ୍ଞା, ମାନେ ଆମର ପୂର୍ବ ପୁରୁଷରୁ ଏଇଟା ଚାଲି ଆସିଛି ଆଜ୍ଞା। ମୋର ଅଜା କରୁଥିଲେ, ତାପରେ ମୋର ବାପା ଏବେ କରୁଛନ୍ତି, ତାଙ୍କଠୁ ଆମେ ଶିଖିକି କରୁଛୁ, ତାଙ୍କ
0: ଆଚ୍ଛା,
1: ସହିତ ଯାଉଛୁ।
0: ଇଏ ହଉଛି ଆପଣଙ୍କର
1: ଆଜ୍ଞା
0: କୌଳିକ ବୃତ୍ତି। ଆଉ
1: ଆଜ୍ଞା,
0: ଗୋଟେ ପୂଜା କର୍ମକାଣ୍ଡ ସମସ୍ତେ କରିପାରିବେନି, ସେ ଶାସ୍ତ୍ରକୁ ଆପଣ ଆୟତ୍ତ କରିଛନ୍ତି, ଭଲ କଥା। ଆଜିକାଲି ସବୁ କାର୍ଯ୍ୟରେ ପୂଜାର ଆବଶ୍ୟକତା ଅଛି, ସେ ଘର ପ୍ରତିଷ୍ଠା ହଉ, ଯେକୌଣସି ମାଙ୍ଗଳିକ କାର୍ଯ୍ୟ ହଉ, ବିବାହଘର, ବ୍ରତଘର, ସବୁଥିରେ ଆମର ପୂଜକଙ୍କର ଆବଶ୍ୟକତା ରହିଛି, ନୁହଁ କି? ହଁ, ଆଉ ତେବେ ଆପଣଙ୍କ ପରିବାରରେ ଆଉ କିଏ ସବୁ ଅଛନ୍ତି?
1: ଆଜ୍ଞା, ପରିବାରରେ ମୋ ବାପା ମା ଅଛନ୍ତି, ତାପରେ ମୋର ଗୋଟେ ଭାଇ ଅଛି, ମୁଁ ବାହା ହେଇଛି, ମୋର ଭାଇ ବି ବାହା ହେଇଛି, ମୋର ଗୋଟେ ପୁଅ ଅଛି, ସେଟା 10 କ୍ଲାସ୍ ପଢୁଛି ଆଜ୍ଞା।
0: ଏତେ ଦୂରରେ ଆପଣ ଅଛନ୍ତି, କିନ୍ତୁ ଆକାଶବାଣୀ ପୁରୀକୁ ଆପଣ ଭୁଲି ନାହାନ୍ତି, ଆମ ପାଇଁ ଏଇଟା ଖୁସିର କଥା। ଠିକ ଅଛି, ଦୋଳ ଗୋବିନ୍ଦ ବାବୁ, ଆପଣଙ୍କର କାମ ଆପଣ ସୁନ୍ଦର ଭାବରେ କରନ୍ତୁ। ଆଉ ପ୍ରାୟତଃ ସେଇ ପାଖାପାଖି ଅଞ୍ଚଳରେ କରୁଛନ୍ତି ନା ଦୂରକୁ ମଧ୍ୟ ଯାଉଛନ୍ତି?
1: କଟକ ସାଇଡ୍ରେ ବି ଆଜ୍ଞା ଅଛନ୍ତି ଆଜ୍ଞା, ମାନେ ଆମର ଶିଷ୍ୟ ପୁଅମାନେ ଅଛନ୍ତି। ଆମର କଣ ହଉଛି ନା ଆଜ୍ଞା, ମାନେ ଯେବେ ଦିନ ତ ମୁଁ ଜାଣିଛି, ଆମର ବାପା ସମୟରୁ ମୋର ବାପା ପିଆଜ ଲେସୁନ ମାଛ ମାଂସ ଅଣ୍ଡା କିଛି ନେଇଥାନ୍ତି। ଆମର ଘରେ ଆଜ୍ଞା ଆମେ ଦୁର୍ଗା ମାଧବ ଆଉ ରାଧା ମାଧବ କହିକି ଆମେ ପୂଜା କରୁଛୁ ଆଜ୍ଞା।
0: ଆଚ୍ଛା, ଯାହା ହଉ, ଭଲ, ସେଇଭଳି ଭକ୍ତି ଭାବ ରଖନ୍ତୁ।
1: ଆମର ଘରେ ଦଶହରା ମାସରେ ଆଉ ଚୈତ ମାସରେ ନବରାତ୍ରି ପୂଜା ହୁଏ। ଆମର ଯେତିକି ଶିଷ୍ୟ ପୁଅ ଅଛନ୍ତି ସମସ୍ତଙ୍କୁ ନିମନ୍ତ୍ରଣ କରାହୁଏ, ସମସ୍ତେ ଆସନ୍ତି ଆଉ ବହୁତ ଧୁମଧାମରେ ଆମ ଘରେ ସେଟା ପାଳନ କରାଯାଏ ଆଜ୍ଞା।
0: ଯାହା ହଉ, ଆପଣଙ୍କର ସଂସ୍କୃତି ବିଷୟରେ ଆପଣ କହିଲେ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: କୌଣସି ଗୋଟେ ଗୀତଟେ ଶୁଣେଇଦେବେ।
0: ଠିକ ଅଛି, ଦୋଳ ଗୋବିନ୍ଦ ବାବୁ, ଏମିତି ଆଗାମୀ ଦିନରେ ମଧ୍ୟ ଆମ ସହିତ ଯୋଡ଼ି ହୋଇ ରହିଥାନ୍ତୁ। ରହିଲୁ, ଅନେକ ଧନ୍ୟବାଦ।
1: ଧନ୍ୟବାଦ ଆଜ୍ଞା।

0: ହ୍ୟାଲୋ
1: ହ୍ୟାଲୋ,
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ଭାଇ ନମସ୍କାର, ମୁଁ ଭୁବନେଶ୍ୱର ସାଇନଗର ବାସନ୍ତୀ କହୁଛି।
0: ବାସନ୍ତୀ, ଆପଣଙ୍କ ପୁରା ନାଁ?
1: ବାସନ୍ତୀ ଖଟୁଆ।
0: ବାସନ୍ତୀ ଭଉଣୀ, କିଛି କୁହନ୍ତୁ ଆପଣଙ୍କ ବିଷୟରେ ଆମ ଶ୍ରୋତାମାନଙ୍କୁ।
1: ଭାଇ ମୁଁ ତ ହ୍ୱାଇଫ୍ ୱାଇଫ୍ ଘର ସଦାବେଳେ ଅଛି, ପିଲାମାନଙ୍କ କଥା ବୁଝୁଛି, ରୋଷେଇବାସ କରିକି, ଆଉ ସବୁ ତ ଘର ଆସିକ, ମୁଁ କିଛି କୌଣସି କାମ କରେନି।
0: ଘରର କାମ ବୁଝିବା ହେଉଛି ସବୁଠାରୁ ଦାୟିତ୍ୱପୂର୍ଣ୍ଣ କାମ। ଗୋଟେ ଘରର ଗୃହିଣୀ ଯିଏ, ସେ ଗୃହିଣୀର ଏତେ ବଡ଼ ଦାୟିତ୍ୱ, ପରିବାରର ସମସ୍ତଙ୍କ ପାଇଁ ତ ସେ ଦିନ ରାତି ଖଟୁଥାଏ, ତା ସହିତ ସମସ୍ତଙ୍କର ମନ ନେଇକିରି ପରିବାରକୁ ଏକାଠି ରଖେ।
1: ଆଜ୍ଞା,
0: ତେଣୁ ଆପଣଙ୍କର କାମ କିଛି କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଉ କିନ୍ତୁ ଏତେ ଭିତରେ ମଧ୍ୟ ଆପଣ ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆଜ୍ଞା ଭାଇ, ମୁଁ ସବୁ ରେଡ଼ିଓ ପ୍ରୋଗ୍ରାମ ହିଁ ଶୁଣେ, ଆପଣଙ୍କ ପ୍ରୋଗ୍ରାମ ମତେ ବହୁତ ଭଲ ଲାଗେ।
0: ଆଉ ଘରେ ଅନ୍ୟମାନେ କି ସବୁ ଅଛନ୍ତି?
1: ଝିଅ, ପୁଅ ଆଉ ମୋ ହଜବେଣ୍ଡ, ମୁଁ, ଚାରି ଜଣ।
0: ସ୍ୱାମୀ କଣ କରନ୍ତି?
1: ଆମର ଅଛି ଦୋକାନ।
0: ଭୁବନେଶ୍ୱରରେ ଆପଣ କେତେ ବର୍ଷ ହେଲାଣି ରହିଛନ୍ତି?
1: 23 ବର୍ଷ ହେଲା।
0: ସେଠି ଘର ଆପଣଙ୍କର?
1: ନା ନା, ଭଡ଼ାର ଅଛି।
0: ଆପଣଙ୍କର ମୂଳ ଘରଟି କୋଉଠି?
1: ଆମର ଆଠଗଡ଼ ଟିକିରିଆ ପାଖରେ।
0: ସେ ଆଠଗଡ଼ର ଯୋଉ କଥା କହିଲେ, ସେଠି କଣ ଆମର ଯୋଉ ମହାପ୍ରଭୁଙ୍କର ରଥଯାତ୍ରା ହୁଏ?
1: ଆଜ୍ଞା, ଆମର ରାଜା ଆଠଗଡ଼ର, ଆମର ଆଠଗଡ଼ର ହୁଏ, ଟିକିରିଆରେ ବି ରଥଯାତ୍ରା ହୁଏ।
0: ପୁରୁଣା ମନ୍ଦିର ରହିଛି?
1: ଆଜ୍ଞା।
0: ଆପଣ ପୁରୀକୁ କେବେ ଆସିକି ଦେଖିଛନ୍ତି ମହାପ୍ରଭୁଙ୍କ ରଥଯାତ୍ରାକୁ?
1: 7 ବର୍ଷ ତଳେ ମୁଁ ଯାଇଥିଲି, ବାହୁଡ଼ା ଯାତ୍ରା ଦେଖିକି ଆସିଥିଲି, କିନ୍ତୁ ଏବେ ବି ଦେବସ୍ନାନ ପୂର୍ଣ୍ଣିମା ଦିନ ମୁଁ ଯାଇଥିଲି।
0: ଆଚ୍ଛା, ମହାପ୍ରଭୁଙ୍କୁ ଯେତେବେଳେ ଦେଖୁଛନ୍ତି, ଚକା ଆଖିରେ ଆପଣଙ୍କର ଆଖି ପଡିଯାଉଛି, କଣ କହୁଛନ୍ତି ଆପଣ?
1: ଭାଇ ଯାହା ମାଗିବା କଥା ମୁଁ ଠାକୁରଙ୍କୁ ସେଇଠି ହିଁ ମାଗିକି ପଳେଇ ଆସେ।
0: ଆମକୁ ଟିକେ କୁହନ୍ତୁ କଣ ମାଗୁଛନ୍ତି?
1: ମାଗିବି କଣ, ସମସ୍ତେ ଭଲରେ ରୁହନ୍ତୁ, ଯୋଉ ଆମକୁ ତାହା ଭରସା ହୁଅନ୍ତୁ, ସମସ୍ତଙ୍କୁ ଭଲରେ ରଖିଥାନ୍ତୁ।
0: ଆଉ ମହାପ୍ରଭୁଙ୍କ କରୁଣା ଆପଣଙ୍କ ଉପରେ ସଦାସର୍ବଦା ଥାଉ। ରଥଯାତ୍ରା ହବ, ମହାପ୍ରଭୁ ବଡ଼ଦାଣ୍ଡକୁ ଓହ୍ଲେଇ ଆସିବେ, ଆଉ 9 ଦିନ ବ୍ୟାପୀ ଯାତ୍ରାରେ ସାରା ବିଶ୍ୱରୁ ତୀର୍ଥଯାତ୍ରୀ ପୁରୀକୁ ଆସିବେ।
1: ତେବେ ପ୍ରୋଗ୍ରାମ ଅଛି, ଯିବାର ଅଛି ଦେଖିବା ପାଇଁ, ଦେଖିବା କଣ ହଉଛି, ଠାକୁରଙ୍କ ଦୋରେ ଲାଗିଲେ ଯିବାଲି ଯିବୁ ଆଉ।
0: କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
1: ଗୋଟେ ଜଗନ୍ନାଥଙ୍କ ଭଜନ ଦିଅନ୍ତୁ।
0: ଠିକ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
1: ରହିଲୁ ଭାଇ, ନମସ୍କାର।

କଣ ଶ୍ରୋତା ବନ୍ଧୁ, ଆପଣମାନେ ହଜି ଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

ଏତେବେଳେ ଯାଇ ଶୁଣୁଥିଲେ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ ଏବଂ ଆମ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ ଆମ କାର୍ଯ୍ୟକ୍ରମ ବର୍ତ୍ତମାନ ପ୍ରଚାର କରୁଛୁ। ସୂଚନା ଓ ମନୋରଞ୍ଜନର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଏଥିସହିତ ଆମ କାର୍ଯ୍ୟକ୍ରମ ପରିସରରୁ ଆପଣଙ୍କୁ ସ୍ୱାଗତ ଜଣାଉଛି ମୁଁ ଜୟଶ୍ରୀ ମୁଦ୍ରା। ଶ୍ରୋତବନ୍ଧୁ ସକାଳୁ ସକାଳୁ ଆସନ୍ତୁ ନା ଟିକିଏ ଆଜି ଦିନର ପଞ୍ଜିକା ବିଷୟରେ ଜାଣିବା। ହଁ, ଆଜି ହେଉଛି ଶୁକ୍ରବାର ମିଥୁନ 12 ଦିନ, ରାଷ୍ଟ୍ରୀୟ ଆଷାଢ଼ 5 ଦିନ, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥି ଅର୍ଥାତ୍ ଆଜି ହେଉଛି ଚମ୍ପକ ଦ୍ୱାଦଶୀ, ବିଶାଖ ନକ୍ଷତ୍ର ଓ ଇଂରାଜୀ 2026 ମସିହା ଜୁନ୍ ମାସ 26 ତାରିଖ। ତେବେ ଶ୍ରୋତାବନ୍ଧୁ ଏ ତ କଲା ଆଜି ପଞ୍ଜିକାର ଦିନ ପାର ମାସ ବର୍ଷ ରାଶି ନକ୍ଷତ୍ରର କଥା। ଏଥର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏହି ଭକ୍ତି ଅର୍ଘ୍ୟଟି ସହିତ ଶ୍ରୀକ୍ଷେତ୍ରର ପବିତ୍ର ଧାମକୁ ସୁସ୍ୱାଗତ କରି ଆରମ୍ଭ କରୁଛୁ ଆମର କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭିକୁ।

ହଁ ଶ୍ରୋତାବନ୍ଧୁ, ଆଜି ହେଉଛି ଚମ୍ପକ ଦ୍ୱାଦଶୀ, ରୁକ୍ମିଣୀ ବିବାହର ପରଦିନ। ଅର୍ଥାତ୍ ଆଜି ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ ପରେ ବରକନ୍ୟା ହାତରେ ବିଜ ହୋଇ ଆସି ଦକ୍ଷିଣ ଘରେ ପ୍ରସ୍ତୁତ ଥିବା ଖଟ ସେଜ ଉପରେ ବିଜେ କରିବା ପରେ ଭିତରର ଅବକାଶ ପ୍ରଭୃତି ଦୈନନ୍ଦିନ ନୀତି ପାଳିତ ହୁଏ। ସକାଳ ଧୂପ ଓ ଭୋଗମଣ୍ଡପ ସରିବା ପରେ ଆଲୋଟ ଲାଗି ବଢ଼େ। ତିନି ପାଡ଼ରେ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୁଏ। ସର୍ବାଙ୍ଗ ଓ ବେଶ ପରେ ମଧ୍ୟାହ୍ନ ଧୂପ ପଡ଼ି ପାଣି ପଡ଼ିବା ଉତ୍ତାରେ ବର କନ୍ୟା ଭିତରକୁ ବିଜେ ହୁଅନ୍ତି।

ଦୈନନ୍ଦିନ ନୀତି ପାଳିତ ହୁଏ। ସକାଳ ଧୂପ ଓ ଭୋଗମଣ୍ଡପ ସରିବା ପରେ ଆଲଟ ଲାଗି ବଢ଼େ। ତିନି ପାଡ଼ରେ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୁଏ। ସର୍ବାଙ୍ଗ ଓ ବେଶ ପରେ ମଧ୍ୟାହ୍ନ ଧୂପ ପଡ଼ି ପାଣି ପଡ଼ିବା ଉତ୍ତାରେ ବର କନ୍ୟା ଭିତରକୁ ବିଜେ ହୁଅନ୍ତି।

ଆଜ୍ଞାମଣ ପାଇଁ ମଦନ ମୋହନ ଓ ଲକ୍ଷ୍ମୀ ମୁକ୍ତି ମଣ୍ଡପ ତଳେ ଥିବା ପାଲିଙ୍କିରେ ବିଜେ କଲେ। ପାଲିଙ୍କି ବଡ଼ ଦେଉଳକୁ ଥରେ ପ୍ରଦକ୍ଷିଣ କରି ସିଂହଦ୍ୱାର ଦେଇ ରାଜନହରରୁ ନିଆଯାଏ।

ଗଜପତି ରାଜା ନିଜେ ଠାକୁର ଠାକୁରାଣୀଙ୍କୁ ପାଟରୁ ନଅର ଅଗଣା ପର୍ଯ୍ୟନ୍ତ ପାଛୋଟି ନିଅନ୍ତି ଓ ବରକନ୍ୟା ନଅର ଅଗଣାରେ ସଜ୍ଜିତ ଥିବା ଖଟରେ ବିଚେ କରନ୍ତି। ଏଠାରେ ପଞ୍ଚୋପଚାର ପିଧିରେ ନାନା ପ୍ରକାର ପିଠା ମଣୋଇ ହୁଏ, ପ୍ରସାଦ ଲାଗି ଓ ବନ୍ଦାପନା ପଢ଼େ। ରାଜା ବନ୍ଦାପନା ଓ ଚାମର ଆଲଟ ଲାଗି କରନ୍ତି। ପରେ ପରେ ରାଜନଅର ସୋଧ ହେଲେ ରାଣୀ ଓ ରାଜ ପରିବାରର ଲୋକ ବରକନ୍ୟାଙ୍କୁ ବନ୍ଦାପନା କରି ଭେଟ ଦିଅନ୍ତି। ଏସବୁ ସରିଲେ ରାଜାଙ୍କର ସିଂହଦ୍ୱାର ଖୋଲେ ଓ ଠାକୁର ଠାକୁରାଣୀ ପାଲିଙ୍କକୁ ପିଚେ କରନ୍ତି। ଏଠାରୁ ପାଲିଙ୍କି ଜମେଶ୍ୱର ମହାଦେବଙ୍କ ମନ୍ଦିରକୁ ନିଆଯାଏ। ଏଠାରେ ପଞ୍ଚଗ୍ରାସୀ ଭୋଗ ଓ ବନ୍ଦାପନା ପଡ଼ିଲେ ବରକନ୍ୟା ବାହୁଡ଼ା ପିଜେ କରି ଦକ୍ଷିଣ ଘରକୁ ଯାଆନ୍ତି।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି ଆମେ କଥା ହେଉଛେ ଚମ୍ପକ ଦ୍ୱାଦଶୀ ସମ୍ପର୍କରେ। ହଁ ଶ୍ରୋତା ବନ୍ଧୁ, ଏହି ସମୟ ମଧ୍ୟରେ ଶ୍ରୀଜୀଉଙ୍କର ମଧ୍ୟାହ୍ନ ଧୂପ ସରିଥାଏ।

ବଡ଼ସିଂହର ଭୋଗ ଶେଷ ପରେ ବରକନ୍ୟା ଭିତରକୁ ପିଛେ କଲେ ମନ୍ଦିରର ଅବଶିଷ୍ଟ ଦୈନନ୍ଦିନ ନୀତି ବଢ଼ି ପହୁଡ଼ ହୋଇଥାଏ।

ହଁ ଶ୍ରୋତା ବନ୍ଧୁ, ମହାପ୍ରଭୁଙ୍କର ଏହି ଚମ୍ପକ ଦ୍ୱାଦଶୀ ଦୁର୍ଲଭ ଦର୍ଶନ ନିମନ୍ତେ ଶ୍ରୀମନ୍ଦିରରେ ଭକ୍ତଙ୍କର ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ।

ଶ୍ରୀକ୍ଷେତ୍ର ସୁରଭୀ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ। ଆପଣ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ ଶ୍ରୀଚରଣ ଏବଂ ସଂଗ୍ରାମଙ୍କ କଣ୍ଠରେ। ଶୁଣନ୍ତୁ ଗଡ଼ବଡ଼ କଥାଚିତ୍ରର ଗୀତଟି।

ଶ୍ରୀକ୍ଷେତ୍ର ସୁରଭି ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ଆମେ ଏଥିରେ ଆପଣଙ୍କୁ ପ୍ରଥମେ ଶୁଣାଇଲୁ ସୁନ୍ଦର ସୁନ୍ଦର ମନଛୁଆଁ ଓଡ଼ିଆ କଥାଚିତ୍ର ଗୀତ। ଏଥର ସମୟ ହୋଇଛି ହିନ୍ଦୀ କଥାଚିତ୍ରର ଗୀତ ଶୁଣିବାର, କିନ୍ତୁ ତା ପୂର୍ବରୁ ଆମ ଅଞ୍ଚଳରେ କେଉଁଠି କ'ଣ ଉତ୍ସବ ପାଳନ କରାଯାଉଛି, ଆସନ୍ତୁ ସେ ସମ୍ପର୍କରେ ଜାଣିବା। ପ୍ରଣତି କଳାମନ୍ଦିରର 70ତମ ବାର୍ଷିକ ଉତ୍ସବ ଆଜି ସନ୍ଧ୍ୟା 6:30 ସମୟରେ ବଡ଼ଦାଣ୍ଡଠାରେ କାର୍ଯ୍ୟକ୍ରମ କରାଯିବା ପାଇଁ ସ୍ଥିର କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଏବଂ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ହେମନ୍ତ କୁମାର ବେହେରା ଏବଂ ପ୍ରଖ୍ୟାତ ସୀତାର ବାଦକ ଶ୍ରୀଯୁକ୍ତ ରବିନାରାୟଣ ଗୁରୁ ଯୋଗଦେବେ। ଆପଣ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦାନ କରି କଳାକାର ଏବଂ ପ୍ରଣତି କଳାମନ୍ଦିର ପରିବାର ସଦସ୍ୟଙ୍କୁ ଉତ୍ସାହିତ କରନ୍ତୁ ବୋଲି ଆପଣଙ୍କୁ ସଶ୍ରଦ୍ଧ ନିମନ୍ତ୍ରଣ କରିଛନ୍ତି ମୁଖ୍ୟ ଉପଦେଷ୍ଟା ଏବଂ ଅଧ୍ୟକ୍ଷ ଅଭ୍ୟର୍ଥନା କମିଟିର ଡକ୍ଟର ବାମଦେବ ମହାନ୍ତି, ସାଧାରଣ ସମ୍ପାଦକ ଡକ୍ଟର ରାଧେଶ୍ୟାମ ରଥ ଏବଂ ସଭାପତି ଶ୍ରୀଯୁକ୍ତ ସୁରେନ୍ଦ୍ରନାଥ ଦାସ। ସୂଚନାଟି ଏତିକିରେ ଶେଷ ହେଲା।

ଶୁଣୁଥିଲି ମେଲା କଥାଚିତ୍ର ଗୀତ ଯୁଗଳକଣ୍ଠ ଗୀତରୁ ଗାଇଥିଲେ ଉଦିତ ନାରାୟଣ ଏବଂ ଅନୁରାଧା ପୋଡ଼ଲ। ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ବାସ୍ୟ କଥାଚିତ୍ରର କଣ୍ଠଦାନ କରିଛନ୍ତି ଅଭିଜିତ ଏବଂ ଅଲକା ୟାଗ୍ନିକ।

ଆପଣ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଶ୍ରୀକ୍ଷେତ୍ର ସୁରଭି ଶ୍ରୋତବନ୍ଧୁ ଆସନ୍ତୁ ଜାଣିବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକ ଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଆନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକ ଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ପ୍ରମାଣ ସ୍ପଷ୍ଟ ପ୍ରତିକାର ଉପରେ ବିନିଯୋଗ କରନ୍ତୁ। ଏଥିସହିତ ସୁନ୍ସୁନାବ ଅଜିକର କଥାଚିତ୍ର ଗୀତ କଣ୍ଠଦାନ କରିଛନ୍ତି ଏଲ୍ କେ ୟାଗ୍ନିକ ଏବଂ ବିନୋଦ ରାଠୋଡ଼।

ବର୍ତ୍ତମାନ ଆପଣ ଟ୍ୟୁନ୍ କରି ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରର ଆମ କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆଜି ହେଉଛି ମହରମ ପର୍ବ। ଏଥି ନିମନ୍ତେ ଆମର ସମସ୍ତ ମୁସଲମାନ ଭାଇ ଭଉଣୀ ଶ୍ରୋତାଙ୍କୁ ଅଜସ୍ର ଶୁଭକାମନା। ହଁ ବନ୍ଧୁ, ମହରମ ହେଉଛି ଇସଲାମ ଧର୍ମର ଏକ ମୁଖ୍ୟ ପର୍ବ, ଯାହାକି ଦେଶବ୍ୟାପୀ ପାଳନ କରାଯାଉଛି। ଏହି ପର୍ବଟି ମହାପୁରୁଷ ମହମ୍ମଦଙ୍କର ନାତି ପୁଣ୍ୟାତ୍ମା ଧାର୍ମିକ ହୁସେନଙ୍କର ସ୍ମୃତିରେ ସମ୍ମାନ ପ୍ରଦର୍ଶନ ପୂର୍ବକ ସିଂହ ମୁସଲମାନମାନେ ଏହି ପର୍ବଟିକୁ ଆନ୍ତରିକତା ଓ ନିଷ୍ଠାର ସହିତ ପାଳନ କରିଥାନ୍ତି। ଜୀବନକୁ ସରସ, ସୁନ୍ଦର ଓ ମଧୁର କରିବା ସଙ୍ଗେ ସଙ୍ଗେ ସାମାଜିକ ଜୀବନକୁ ଉନ୍ନତ କରିବା ପାଇଁ ମହରମ ଉତ୍ସବ ଗୁରୁତ୍ୱପୂର୍ଣ୍ଣ। ମୁସଲମାନମାନଙ୍କର ଏହା ଏକ ଆନନ୍ଦଦାୟକ ପର୍ବ। ପରସ୍ପର ମଧ୍ୟରେ ଭାତୃଭାବ ସୃଷ୍ଟି କରିବା ପାଇଁ ଏହି ଉତ୍ସବର ଭୂମିକା ରହିଛି। ଇସଲାମ ଧର୍ମ ପ୍ରତି ସମ୍ମାନ ଓ ଅନୁରାଗ ବୃଦ୍ଧି ତଥା ଜୀବନର ଉନ୍ନତି ପାଇଁ ଏହି ଉତ୍ସବ ଅନେକ କାଳରୁ ପାଳିତ ହୋଇଆସୁଛି। ମହରମ ଉତ୍ସବ ମୁସଲମାନମାନଙ୍କର ଅତି ପବିତ୍ର ଉତ୍ସବ। ଏହା ମଣିଷ ସମାଜକୁ ଏକତା ଓ ସହଯୋଗର ଆଦର୍ଶ ଶିଖାଇଥାଏ। ଶ୍ରୀକ୍ଷେତ୍ର ପୁରୀ ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର ଶୁଣୁଛନ୍ତି ପରବର୍ତ୍ତୀ ଗୀତଟି ବର୍ଷାତ କଥା ଚିତ୍ରର।

ଶ୍ରଦ୍ଧା ବନ୍ଧୁ, ଆପଣ ସବୁବେଳେ ଜୀବନର ଛୋଟ ଛୋଟ ଖୁସିକୁ ମନେ ରଖି ହସିବା ଶିଖନ୍ତୁ। ସମୟ ସହିତ ତାଳ ଦେଇ ଜୀବନକୁ ସୁନ୍ଦର ଭାବେ ବୁଝିବାକୁ ଚେଷ୍ଟା କରନ୍ତୁ। ଆଉ ହଁ ଶ୍ରୋତା ବନ୍ଧୁ, ବର୍ତ୍ତମାନ ସମୟ ଇସାରା ଦେଲାଣି ଆଜିର ଶ୍ରୀକ୍ଷେତ୍ର ସୁରଭି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। କାର୍ଯ୍ୟକ୍ରମ ଶେଷରେ ଆପଣଙ୍କୁ ଏତିକି କହିବି, ଜୀବନର ପ୍ରତିଟି ମୁହୂର୍ତ୍ତକୁ ଖୁସିରେ କଟାନ୍ତୁ, କାରଣ ଏଇଟା ହିଁ ପ୍ରକୃତ ଜୀବନ। ଆଜି ପାଇଁ ଜୟଶ୍ରୀ ମୁଦ୍ରାକୁ ବିଦାୟ ଦିଅନ୍ତୁ। ନମସ୍କାର।

ଆପଣ ଶୁଣୁଛନ୍ତି 103.4 FM ଆକାଶବାଣୀ ପୁରୀ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆପଣ ଶୁଣିପାରିବେ ଆକାଶବାଣୀ ବିବିଧ ଭାରତୀ ମୁମ୍ବାଇ କେନ୍ଦ୍ରରୁ।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ।

0: ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା ଉତ୍ତରପ୍ରଦେଶ ପୋଲିସ। ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ 34 ଦେଶ ସହ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟା ପ୍ରସ୍ତାବରେ ସ୍ୱାକ୍ଷର କଲା ଭାରତ। ଶ୍ରଦ୍ଧାର ସହ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଆସୁରା ଏ ମହରମ। ଭେନେଜୁଏଲାରେ ସଂଗଠିତ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235 ବୃଦ୍ଧି ଏବଂ ଭାରତ ଆୟାର୍ଲାଣ୍ଡ ମଧ୍ୟରେ ଆଜି ଅନୁଷ୍ଠିତ ହେବ ଚଳିତ ସିରିଜ୍ର ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିଶାଦ୍ରବ୍ୟ ମୂଳୋତ୍ପାଟନ ବିରୋଧରେ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ନିଶାଦ୍ରବ୍ୟର ବ୍ୟବହାର ଜାତୀୟ ସୁରକ୍ଷା, ସାମାଜିକ ସ୍ଥିରତା ଏବଂ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ବେଳେ ଦେଶ ଏବଂ ଯୁବପିଢ଼ିର ଭବିଷ୍ୟତ ପ୍ରତି ବିପଦ ସୃଷ୍ଟି କରୁଛି। ଶ୍ରୀ ଶାହା ଧାର୍ମିକ ନେତା, ଯୁବପିଢ଼ି ଏବଂ ମା'ମାନଙ୍କୁ ଏ ଦିଗରେ ସାମୂହିକ ଉଦ୍ୟମ କରିବା ଲାଗି କହିଛନ୍ତି। ଆଜି ନୂଆଦିଲ୍ଲୀରେ ନାର୍କୋ ସମନ୍ୱୟ କେନ୍ଦ୍ରର 10ମ ଶୀର୍ଷ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି,
2: पहला स्तंभ है एनफोर्समेंट इंटेलिजेंस और ऑपरेशंस। इसका उद्देश्य है पूरे नेटवर्क पर लक्षित इंटेलिजेंस लीड कार्रवाई करें और उनके नेटवर्क को नष्ट कर दें। दूसरा है प्रीकर्सर्स एवं सिंथेटिक ड्रग कंट्रोल। उत्पादन स्तर पर ही हमने नशे को रोकने की रणनीति अपनानी पड़ेगी और कैपेसिटी बिल्डिंग, कोऑर्डिनेशन और मॉनिटरिंग जो तंत्र को सक्षम बनाने के लिए और आधुनिक बनाने के लिए ये चौथे स्तंभ की रचना की गई है।
1: ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କ ବିରୋଧରେ ଦାୟର ହୋଇଥିବା ପ୍ରଥମ ଏତଲାକୁ ଭିତ୍ତି କରି ଉତ୍ତରପ୍ରଦେଶ ପୋଲିସ ସେମାନଙ୍କୁ ଗିରଫ କରିଛି। ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଦ୍ୱାରା ସୁପାରିଶ ପରେ ଶ୍ରୀରାମ ଜନ୍ମଭୂମି ଥାନାରେ ଏତଲା ଦାୟର କରାଯାଇଛି। ଟ୍ରଷ୍ଟର ସଦସ୍ୟ କୃଷ୍ଣ ମୋହନ ଏତଲା ଦାୟର କରିଛନ୍ତି। ଏଥିରେ ଅବିନାଶ ଶୁକ୍ଳା, ଅନୁକଳ୍ପ ମିଶ୍ର, ଲବକୁଶ ମିଶ୍ର, ମନୀଷ କୁମାର ଯାଦବ, କରୁଣେଶ ପାଣ୍ଡେ, ରାମଶଙ୍କର ମିଶ୍ର, ସୁବାସ ଶ୍ରୀବାସ୍ତବ ଏବଂ ଶ୍ରୀରାମ ଶଙ୍କର ଯାଦବଙ୍କ ନାମ ରହିଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଅନୁଯାୟୀ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅଧ୍ୟକ୍ଷ ଭାବେ ଲକ୍ଷ୍ନୌ ଉପଖଣ୍ଡ ସଚିବ ବିଜୟ ବିଶ୍ୱାସ ପନ୍ତଙ୍କ ପ୍ରାଥମିକ ରିପୋର୍ଟ ଆଧାରରେ ଗତକାଲି ଏତଲା ପଞ୍ଜୀକୃତ କରାଯାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟକୁ ଆସୁଥିବା ଦାନ ହେରଫେର ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ପାଇଁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍ଆଇଟି ଗଠନ କରାଯାଇଥିଲା। ଆମେରିକାରେ ଅନୁଷ୍ଠିତ ଦ୍ୱିତୀୟ ପାକ୍ସ ସିଲିକା ଶିଖର ସମ୍ମିଳନୀରେ ଭାରତ ଅନ୍ୟ 34 ଦେଶ ସହ ମିଳିତ ଭାବେ କୃତ୍ରିମ ବୁଦ୍ଧିମତା ପ୍ରଯୁକ୍ତିବିଦ୍ୟାକୁ ସଶକ୍ତ କରିବା ଲାଗି ଏକ ପ୍ରସ୍ତାବରେ ସ୍ୱାକ୍ଷର କରିଛି। ଆମେରିକା ଦ୍ୱାରା ଏହି ପଦକ୍ଷେପର ନେତୃତ୍ୱ ନିଆଯାଇଛି। ୱାଶିଂଟନ୍ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଆମେରିକାର ଅର୍ଥନୈତିକ ବ୍ୟାପାର ବିଦେଶ ମନ୍ତ୍ରୀ ଜାକବ୍ ହେଲବର୍ଗ କହିଛନ୍ତି, ସମ୍ମିଳନୀରେ ଯୋଗଦେଇ ଆମେରିକାର ଏଆଇ ପଦକ୍ଷେପକୁ ସମର୍ଥନ କରୁଥିବା ଦେଶଗୁଡ଼ିକ ବିକାଶ ଏବଂ ନବସୃଜନକୁ ସମର୍ଥନ କରିଛନ୍ତି। ଏହି ଶିଖର ସମ୍ମିଳନୀରେ ଭାରତ ପକ୍ଷରୁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଏସ୍ କୃଷ୍ଣନ୍ ଏବଂ ଭାରତୀୟ ଉଦ୍ୟୋଗ ଜଗତର ପ୍ରତିନିଧିମାନେ ପ୍ରତିନିଧିତ୍ୱ କରିଛନ୍ତି। ସମ୍ମିଳନୀରେ ସେମିକଣ୍ଡକ୍ଟର, କୃତ୍ରିମ ବୁଦ୍ଧିମତା ଏବଂ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳ ଉପରେ ଆଲୋଚନା କରାଯାଇଛି। ପାକ୍ସ ସିଲିକା ପଦକ୍ଷେପକୁ ଆର୍ଜେଣ୍ଟିନା, ଚିଲି, କୋଷ୍ଟାରିକା, ଜର୍ମାନୀ, ଗ୍ରୀସ୍, କାଜାଖସ୍ତାନ, ନେଦରଲ୍ୟାଣ୍ଡସ୍, ପାନାମା ଏବଂ ୟୁରୋପୀୟ ସଂଘ ସମର୍ଥନ କରିଛନ୍ତି। ଗତ ଫେବୃଆରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀରେ ଭାରତ ଏହି ପଦକ୍ଷେପରେ ସାମିଲ ହୋଇଥିଲା। ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱ ନେତା ଭାବେ ଉଭା ହୋଇଛି ବୋଲି ଜର୍ମାନ ରାଷ୍ଟ୍ରଦୂତ ଫିଲିପ୍ ଏକରମାନ କହିଛନ୍ତି। ଏକ ସମ୍ବାଦ ସଂସ୍ଥା ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଭାରତ ଏବଂ ଜର୍ମାନ ମଧ୍ୟରେ ନିରନ୍ତର ବିକାଶ ସମ୍ବନ୍ଧିତ ସହଯୋଗ ଆଗାମୀ ଦିନରେ ବାଣିଜ୍ୟ, ରାଜନୈତିକ ଏବଂ ରଣନୈତିକ କ୍ଷେତ୍ରରେ ପରିବର୍ତ୍ତନ ଆଣିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଜି ଦେଶବ୍ୟାପୀ ଆସୁରାଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି

ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଦିଲ୍ଲୀର ଜମା ମସଜିଦ, ନିଜାମୁଦ୍ଦିନ, ଓଖଲା ଏବଂ ମୋହରଲି ସହିତ ବିଭିନ୍ନ ସ୍ଥାନରୁ ଶୋଭାଯାତ୍ରା ବାହାରିଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ଶହୀଦମାନଙ୍କ ବଳିଦାନକୁ ସ୍ମରଣ ପୂର୍ବକ ମଜଲିସ୍ ଓ ଧାର୍ମିକ ସଭା ଆୟୋଜନ କରାଯାଉଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ମହରମ ଅବସରରେ ହଜରତ ଇମାମ ହୁସେନଙ୍କ ସର୍ବୋଚ୍ଚ ବଳିଦାନକୁ ସତ୍ୟ ଏବଂ ନ୍ୟାୟର ପ୍ରତୀକ ଭାବେ ବର୍ଣ୍ଣନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି କହିଛନ୍ତି, ଏହି ଦିବସ ସମାଜରେ ଲୋକମାନଙ୍କ ମଧ୍ୟରେ ଶାନ୍ତି ଓ ପାରସ୍ପରିକ ସମ୍ମାନ ଦୃଢ଼ କରିବା ଦିଗରେ ପ୍ରେରଣା ଯୋଗାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମାଜିକ ଗଣମାଧ୍ୟମ ପୋଷ୍ଟରେ ହଜରତ ଇମାମ ହୁସେନଙ୍କ କର୍ତ୍ତବ୍ୟନିଷ୍ଠା ସମାଜରେ ସତ୍ୟ ଏବଂ ନ୍ୟାୟପୂର୍ଣ୍ଣ ଦିଗରେ ଜୀବନ ଅତିବାହିତ କରିବା ଲାଗି ପ୍ରେରଣା ଯୋଗାଇଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 135ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କୁ ସାହିତ୍ୟ ଜଗତର ଏକ ଉଜ୍ଜଳ ତାରକା ଭାବେ ବର୍ଣ୍ଣନା କରି ତାଙ୍କ ଲେଖା ମାଧ୍ୟମରେ ଦେଶପ୍ରେମ ଏବଂ ସାଂସ୍କୃତିକ ଗୌରବ ପ୍ରତିପାଦିତ ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତର 150ତମ ବାର୍ଷିକୀ ପାଳନ କରୁଛି। ଏହା ମାଧ୍ୟମରେ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ପ୍ରେରଣାର ସ୍ରୋତ ଯୋଗାଇଥିଲେ ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜର୍ଷି ଛତ୍ରପତି ସାହୁଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶ୍ରୀ ମୋଦି କହିଛନ୍ତି, ରାଜର୍ଷି ଛତ୍ରପତି ସାହୁଜୀ ମହାରାଜ ନିଜ ଜୀବନ ଅବହେଳିତ ଓ ପଛୁଆ ବର୍ଗର ଲୋକମାନଙ୍କ ଉତ୍ଥାନ ଲାଗି ଉତ୍ସର୍ଗ କରିଥିଲେ। ସାଂଘାଇ ସହଯୋଗ ସଂଗଠନ ମହିଳା ଫୋରମରେ ଭାରତ ମହିଳା କୈନ୍ଦ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛି। କିର୍ଗିଜସ୍ତାନର ବିସ୍କେକ୍ଠାରେ ଅନୁଷ୍ଠିତ ସମ୍ମିଳନୀକୁ ଆଭାସୀ ଜରିଆରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ କହିଛନ୍ତି, ମହିଳାମାନେ କେବଳ ବିକାଶର ଲାଭାର୍ଥୀ ନୁହନ୍ତି, ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ଶକ୍ତିଶାଳୀ ପ୍ରେରକ ଅଟନ୍ତି। ଅର୍ଥନୈତିକ ବିକାଶରେ ମହିଳାମାନଙ୍କ ଭୂମିକା ସମ୍ପର୍କରେ ମନ୍ତ୍ରୀ ଶ୍ରୀମତୀ ଦେବୀ କହିଛନ୍ତି, ଦେଶର 10 କୋଟିରୁ ଅଧିକ ମହିଳା 90 ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି ଏବଂ ସେମାନଙ୍କ ମଧ୍ୟରେ 3 କୋଟିରୁ ଅଧିକ ଲକ୍ଷପତି ଦିଦି ପାଲଟିଛନ୍ତି। ମିଶନ ଶକ୍ତି ଏବଂ ପୋଷଣ ଅଭିଯାନ ଭଳି ଯୋଜନାଗୁଡ଼ିକ ମହିଳାଙ୍କ ନିରାପତ୍ତା, ଯତ୍ନ ଏବଂ ଅର୍ଥନୈତିକ ଯୋଗଦାନକୁ ଆହୁରି ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। ଭେନେଜୁଏଲାରେ ସଂଗଠିତ 2 ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 235କୁ ବୃଦ୍ଧି ପାଇଛି। 1500ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା କୁହାଯାଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ଭଙ୍ଗାରୁଜା ଅଂଶ ମଧ୍ୟରେ ସନ୍ଧାନ କାର୍ଯ୍ୟ ଜାରି ରହିଛି। କାର୍କାସ ଏବଂ ଲାଗୁଏରା ଅଞ୍ଚଳରେ ଭଙ୍ଗାରୁଜା ଅଂଶ ମଧ୍ୟରେ ଦବି ରହିଥିବା ଲୋକମାନଙ୍କ ଡାକ ଶୁଣାଯାଉଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗତକାଲି 7.2 ଏବଂ 7.5 ସାନ୍ଦ୍ରତା ବିଶିଷ୍ଟ 2 ଭୂମିକମ୍ପ ଅତି କମ୍ ସମୟ ବ୍ୟବଧାନରେ ଘଟିବା ଫଳରେ ଭେନେଜୁଏଲାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୁରୁଷ କ୍ରିକେଟରେ ଆଜି ପ୍ରଥମ ଆନ୍ତର୍ଜାତିକ T20 ମ୍ୟାଚ୍ ବେଲଫାଷ୍ଟରେ ଭାରତ ଏବଂ ଆୟୋଜକ ଆୟାର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ। ଭାରତୀୟ ସମୟ 6:00 ମ୍ୟାଚ୍ ଆରମ୍ଭ ହେବ। ଅଧିନାୟକ ଶ୍ରେୟସ୍ ଆୟାରଙ୍କ ନେତୃତ୍ୱରେ ଗଠିତ ଭାରତୀୟ ଦଳରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ସାମିଲ କରାଯାଇଛି। ଏହି ସିରିଜ୍ର ଦ୍ୱିତୀୟ ତଥା ଅନ୍ତିମ T20 ମ୍ୟାଚ୍ ଆସନ୍ତା ରବିବାର ଦିନ ଅନୁଷ୍ଠିତ ହେବ। ଏଫ୍ଆଇଏଚ୍ ପ୍ରୋ ଲିଗ୍ ପୁରୁଷ ହକିରେ ଆଜି ସନ୍ଧ୍ୟାରେ ଲଣ୍ଡନର ଲି ଭ୍ୟାଲି ହକି ଏବଂ ଟେନିସ୍ କେନ୍ଦ୍ରରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 10:20 ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଚଳିତ ସପ୍ତାହରେ ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ରେ ଭାରତ 4-3 ଗୋଲ୍ରେ ପାକିସ୍ତାନକୁ ପରାସ୍ତ କରିଥିଲା। ଫିଫା ବିଶ୍ୱକପ୍ରେ ଗ୍ରୁପ୍ ଡି ମ୍ୟାଚ୍ରେ ଆଜି ସକାଳେ ଅଷ୍ଟ୍ରେଲିଆ ଓ ପାରାଗୁଏ ମଧ୍ୟରେ ବିନା ଗୋଲ୍ରେ ମ୍ୟାଚ୍ ଶେଷ ହୋଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ନକ୍ଆଉଟ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଗ୍ରୁପ୍ ଡିର ଅନ୍ୟ ଏକ ମ୍ୟାଚ୍ରେ ତୁର୍କୀ 3-2 ଗୋଲ୍ରେ ଆମେରିକାକୁ ପରାସ୍ତ କରିଛି। ସେହିପରି ନେଦରଲ୍ୟାଣ୍ଡସ୍ 3-1 ଗୋଲ୍ରେ ଟ୍ୟୁନିସିଆକୁ ପରାସ୍ତ କରିଥିବା ବେଳେ ଜାପାନ ଓ ସ୍ୱିଡେନ୍ ମଧ୍ୟରେ ମ୍ୟାଚ୍ 1-1 ଗୋଲ୍ରେ ଅମୀମାଂସିତ ରହିଛି। ପରବର୍ତ୍ତୀ ମ୍ୟାଚ୍ ଜାପାନ ଏବଂ ବ୍ରାଜିଲ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ସକାଳେ ଅନୁଷ୍ଠିତ ଏକ ମ୍ୟାଚ୍ରେ ଇକ୍ୱେଡର 2-1 ଗୋଲ୍ରେ ଜର୍ମାନକୁ ପରାସ୍ତ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ସାମାଜିକ ସ୍ଥିରତା ଓ ଅର୍ଥନୈତିକ ବିକାଶ ଦିଗରେ ଅନ୍ତରାୟ ପାଲଟିଥିବା ନିଶାଦ୍ରବ୍ୟର ମୂଳୋତ୍ପାଟନ ପାଇଁ ସାମୂହିକ ଉଦ୍ୟମ ଲାଗି ଆହ୍ୱାନ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଦାନ ହେରଫେର ମାମଲାରେ 8 ଜଣଙ୍କୁ ଗିରଫ କଲା

0: ଏତେବେଳ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ, କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସମ୍ପର୍କିତ ତଦନ୍ତ ରିପୋର୍ଟ ଆସନ୍ତା 7 ଦିନ ମଧ୍ୟରେ ସରକାରଙ୍କ ନିକଟରେ ଦାଖଲ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ରାଜ୍ୟ ସରକାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି, ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବ, ନୂତନ ପାଠ୍ୟପୁସ୍ତକର ମୁଦ୍ରଣ ସହିତ ପୁନଃ ବଣ୍ଟନ କରାଯିବ, ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ସହିତ ରିପୋର୍ଟ ଆଧାରରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
1: ବହିରେ ଯେଉଁ ତ୍ରୁଟି ସାମ୍ନାକୁ ଆସିଛି ସେଇଟା ନିଶ୍ଚିତ ଭାବରେ ତାକୁ ସରକାର ଗମ୍ଭୀରତାର ସହିତ ବିଷୟକୁ ନେଇଛନ୍ତି। କାହା ବିରୋଧରେ ଆକ୍ସନ୍ ନେବା ପୂର୍ବରୁ ଏକ କମିଟି ତିଆରି କରାଯିବ, ସେ କମିଟି ମାଧ୍ୟମରେ ଇନକ୍ୱାରି ହେବ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ଯେଉଁ ରିପୋର୍ଟ ଆସିବ ତାକୁ ଆଧାର କରିକି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେ ବହିଗୁଡ଼ିକ ଯାହା ପିଲାମାନଙ୍କ ପାଖକୁ ପଠାଇ ଦିଆଯାଇ ତାକୁ ରିଟର୍ଣ୍ଣ କରାଯିବ ଏବଂ ନୂଆ ବହି ପୁଣି ଆଉ ଥରେ ଛପାଯିବ ଏବଂ ସେ ବହି ପୁନର୍ବାର ପିଲାମାନଙ୍କୁ ଦିଆଯିବ।
0: ରାଜ୍ୟ ସରକାର ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ପାଠ୍ୟପୁସ୍ତକ ତ୍ରୁଟିର ଯାଞ୍ଚ କରିବା ପାଇଁ 3 ଜଣିଆ କମିଟି ଗଠନ କରିଛନ୍ତି। ରାଜ୍ୟରେ ଶିଳ୍ପାୟନ ବାତାବରଣକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱରରେ ସିଆଇଆଇ ପୂର୍ବ ଆଞ୍ଚଳିକ ପରିଷଦର ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ରାଜ୍ୟରେ ନୂତନ ଶିଳ୍ପ ପ୍ରତିଷ୍ଠା, ପୁଞ୍ଜିନିବେଶ ବୃଦ୍ଧି ଏବଂ ପୂର୍ବ ଭାରତରେ ଶିଳ୍ପାୟନର ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ନୀତି ଏବଂ ସୁଗମ ବ୍ୟବସାୟ ପରିବେଶ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଓଡ଼ିଶା ପ୍ରତି ଆକୃଷ୍ଟ ହୋଇଥିବା ବୈଠକରୁ ପ୍ରକାଶ ପାଇଥିଲା। ତାମିଲନାଡୁର ତିରୁଭଲ୍ଲୁରଠାରେ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏକ 3 ଜଣିଆ ବରିଷ୍ଠ ଅଧିକାରୀ ଦଳ ଘଟଣାସ୍ଥଳ ଗସ୍ତ କରି ସେଠାକାର ପ୍ରଶାସନ ସହିତ ସମନ୍ୱୟ ରଖି ପ୍ରଭାବିତ ଓଡ଼ିଆ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛନ୍ତି। ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ନିକଟ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 10 ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ତାମିଲନାଡୁର ତିରୁଭଲ୍ଲୁରଠାରେ ଗତ 21 ତାରିଖ ଦିନ ଏକ କାରଖାନାରେ ଆମୋନିଆ ଗ୍ୟାସ୍ ନିର୍ଗତ ହେବା ଯୋଗୁଁ ଦୁର୍ଘଟଣା ଘଟିଥିଲା। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ପୁରସ୍କାର ପ୍ରଦାନ କରିବେ। ଗତକାଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନେନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟରେ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଶୁଣନ୍ତୁ ଏ ସମ୍ପର୍କରେ ଏକ ବିଶେଷ ରିପୋର୍ଟ।
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ
2: ଶାରୀରିକ ଓ କ୍ଷତିଗ୍ରସ୍ତ କରିବା ସହିତ ପରିବାର, ସମାଜ ଓ ଜାତିର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ନିଶା ବିରୋଧୀ ଲଢ଼େଇକୁ ଏକ ସାମୂହିକ ଜନ ଆନ୍ଦୋଳନରେ ପରିଣତ କରିବା ବର୍ତ୍ତମାନ ସମୟର ବଡ଼ ଆବଶ୍ୟକତା ହୋଇଛି। ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପୁନର୍ବାସ ଓ

0: ଚିକିତ୍ସା ସେବା ନିଶାମୁକ୍ତି କେନ୍ଦ୍ର ଏବଂ ନଶାମୁକ୍ତ ଭାରତ ଅଭିଯାନ ଆଦି ପଦକ୍ଷେପ ଗ୍ରହଣ କରାଯାଇଛି। ସମସ୍ତ ବିଭାଗ, ସ୍ୱେଚ୍ଛାସେବୀ ସଂଗଠନ, ଶିକ୍ଷାନୁଷ୍ଠାନ ଏବଂ ଜନସାଧାରଣଙ୍କ ସକ୍ରିୟ ସହଯୋଗ ଏହି ପ୍ରୟାସକୁ ଆହୁରି ସଫଳ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୁବପିଢ଼ିଙ୍କୁ ନଶାମୁକ୍ତ ଓ ସୁସ୍ଥ ସମାଜ ଗଠନ ପାଇଁ ସଚେତନ ହେବାକୁ ପରାମର୍ଶ ଦେଇଛନ୍ତି। ନିଶାମୁକ୍ତ ଜୀବନଶୈଳୀ ଅବଲମ୍ବନ କରି ଯୁବ ସମାଜକୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ସହ ଏକ ସୁସ୍ଥ, ସଶକ୍ତ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନିଶା ଦ୍ରବ୍ୟର ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ସମ୍ପର୍କରେ ଅବକାରୀ ବିଭାଗର ଅବସରପ୍ରାପ୍ତ ଉପାୟୁକ୍ତ ସୀତାକାନ୍ତ ମୁଦୁଲି ପ୍ରତିକ୍ରିୟାରେ କହିଛନ୍ତି,
1: ଆଜି ଜୁନ 26 ତାରିଖ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚୋରାଚାଲାଣ ବିରୋଧୀ ଦିବସ ଅବସରରେ ମୋର ଏତିକି ବକ୍ତବ୍ୟ ରହିବ ଯେ ସମସ୍ତେ ଜୀବନକୁ ହଁ କୁହନ୍ତୁ, ନିଶାକୁ ନା କୁହନ୍ତୁ। ମୋର ସମସ୍ତ ପରିବାର, ଅଭିଭାବକ, ଶିକ୍ଷକମାନଙ୍କୁ ଅନୁରୋଧ, ଆପଣଙ୍କ ପିଲାମାନଙ୍କ ଗତିବିଧି ଉପରେ ନଜର ରଖନ୍ତୁ ଏବଂ ସେମାନଙ୍କୁ ସଠିକ୍ ମାର୍ଗରେ ଚାଲିବାକୁ ପ୍ରେରଣା ଦିଅନ୍ତୁ। ଯଦି ଆପଣଙ୍କ ଆଖପାଖରେ କୌଣସି ସ୍ଥାନରେ ଅବୈଧ ନିଶା କାରବାର ଚାଲିଥିବାର ନଜରକୁ ଆସେ, ତେବେ ତୁରନ୍ତ ଅବକାରୀ ବିଭାଗ ବା ପ୍ରଶାସନକୁ ସୂଚନା ଦିଅନ୍ତୁ।
0: ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
2: ଦେଶବ୍ୟାପୀ ଆସନ୍ତା ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପଲ୍ସ ପୋଲିଓ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀମାନେ ପୋଲିଓ ବୁନ୍ଦା ନେଇନଥିବା ଶିଶୁମାନଙ୍କ ଘରକୁ ଘର ଯାଇ ଟିକା ପ୍ରଦାନ କରିବେ। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଟିକାକରଣ ହେବ। ଏନେଇ ଜିଲ୍ଲାପାଳ ଭି କୀର୍ତ୍ତିଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନ୍ମରୁ 5 ବର୍ଷ ବୟସର 3,45,011 ଜଣ ଶିଶୁଙ୍କୁ 1,637 ପୋଲିଓ ବୁଥ୍ରେ ଟିକାକରଣ କରାଯିବ ବୋଲି ବୈଠକରୁ ସୂଚନା ମିଳିଛି। ନବରଙ୍ଗପୁର ଜିଲ୍ଲାରେ 0-5 ବର୍ଷ ବୟସ ବର୍ଗର ମୋଟ 1,57,012 ଜଣ ଶିଶୁଙ୍କୁ ପଲ୍ସ ପୋଲିଓ ପ୍ରଦାନ କରାଯିବ। ଏଥିପାଇଁ 2,400 ଜଣ ଟିକାଦାନକାରୀ, 1,200 ଟିମ୍, 40 ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି। ଗଞ୍ଜାମ ଜିଲ୍ଲାରେ ପୋଷଣ ଅଭିଯାନ ଅନ୍ତର୍ଗତ ଅଙ୍ଗନବାଡ଼ି ଦିଦି, ମହିଳା ସୁପରଭାଇଜର ଓ ସଂଯୋଗକୁ ଜିଲ୍ଲା ପ୍ରଶାସନ ପକ୍ଷରୁ 5,504 ସ୍ମାର୍ଟଫୋନ୍ ବଣ୍ଟନ କରାଯିବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ପରିଚାଳିତ ଏହି ଅଭିଯାନକୁ ସୁଦୃଢ଼ ଓ ସ୍ୱଚ୍ଛତାର ସହ ପରିଚାଳନା ପାଇଁ ଏକ ଅତ୍ୟନ୍ତ ସହାୟକ ହେବ ବୋଲି ସିଡିପିଓ କହିଛନ୍ତି। ବର୍ତ୍ତମାନ ଜିଲ୍ଲାରେ ମଞ୍ଜୁରପ୍ରାପ୍ତ 5,129 ଜଣ ଅଙ୍ଗନବାଡ଼ି କର୍ମୀ, 118 ଜଣ ସୁପରଭାଇଜର, 23 ଜଣ ବ୍ଲକ ସଂଯୋଜକ କାର୍ଯ୍ୟରତ ଅଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷରେ ଚମ୍ପକ ଦ୍ୱାଦଶୀ ନୀତି ପାଳନ କରାଯାଉଛି। ପରମ୍ପରା ଅନୁସାରେ ଗତକାଲି ରୁକ୍ମିଣୀ ହରଣ ବିବାହ ନୀତି ଅନୁଷ୍ଠିତ ହୋଇଯାଇଛି। ଆଜି ମଙ୍ଗଳ ଆଳତୀ ନୀତି ପରେ ବିବାହ ଠାକୁର ଦକ୍ଷିଣୀ ଘରକୁ ବିଜେ କରିଛନ୍ତି। ମଧ୍ୟାହ୍ନ ଧୂପ ଓ ଜାତଭୋଗ ଶେଷ ହେବା ପରେ ଦକ୍ଷିଣୀ ଘରେ ଭୋଗ ନୀତି କରାଯିବ। ଏହାପରେ ବିବାହ ଠାକୁରଙ୍କୁ ବନ୍ଦାପନା କରାଯାଇ ଶ୍ରୀନହରକୁ ବିଜେ କରାଯିବ। ଗଜପତି ମହାରାଜା ଶ୍ରୀନହରରେ ବିବାହ ଠାକୁରଙ୍କ ସ୍ୱତନ୍ତ୍ର ବନ୍ଦାପନା ନୀତି କରିବେ। ଏହାପରେ ଠାକୁରମାନେ ଜମ୍ବେଶ୍ୱର ମନ୍ଦିରକୁ ବିଜେ କରିବା ସହ ପଞ୍ଚାଗ୍ରାସୀ ନୀତି ସମ୍ପନ୍ନ କରାଯିବ। ବିଶିଷ୍ଟ ସାହିତ୍ୟିକ ତଥା ବନ୍ଦେ ମାତରମ୍ର ରଚୟିତା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ଆଜି ରାଜ୍ୟବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଦେଶର ସାହିତ୍ୟ ଓ ରାଷ୍ଟ୍ରବାଦୀ ପରମ୍ପରାରେ ତାଙ୍କର ଅମୂଲ୍ୟ ଅବଦାନ ରହିଛି। ରାଜ୍ୟପାଳ ହରିବାବୁ କମ୍ମପାଟ୍ଟି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ଭାରତୀୟ ସାହିତ୍ୟର ସେ ଜଣେ ମହାନ ସ୍ତମ୍ଭ। ତାଙ୍କର ଅମର ସୃଷ୍ଟି ବନ୍ଦେ ମାତରମ୍ ଦେଶବାସୀଙ୍କ ମନରେ ରାଷ୍ଟ୍ର ପ୍ରେମ ଓ ଜାତୀୟ ଚେତନାର ସଞ୍ଚାର କରିବା ସହିତ ସ୍ୱାଧୀନତା ଆନ୍ଦୋଳନକୁ ନୂତନ ଉତ୍ସାହ ପ୍ରଦାନ କରିଥିଲା। ଭାରତର ବୌଦ୍ଧିକ, ସାହିତ୍ୟିକ, ରାଷ୍ଟ୍ରବାଦୀ ଐତିହ୍ୟରେ ତାଙ୍କର ଅବଦାନ ସଦାସର୍ବଦା ଅମର ଓ ପ୍ରେରଣାଦାୟକ ହୋଇ ରହିବ ବୋଲି ଡକ୍ଟର କମ୍ବମ୍ପାଟ୍ଟି କହିଛନ୍ତି। ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ଶ୍ରଦ୍ଧାର ସହ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ, ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ଭଦ୍ରକ ଜିଲ୍ଲାର ଧାମନଗର ସମେତ 7 ବ୍ଲକରେ ମହରମ ପର୍ବ ପାଳିତ ହୋଇଯାଇଛି। ସାହି ବସ୍ତିରୁ କାଫଲା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 5 ଦିନ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ବାଲେଶ୍ୱର ଜିଲ୍ଲାର NH5 ଗୋବିନ୍ଦପୁରରେ ସର୍ବାଧିକ 43 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟିଯୁକ୍ତ ସମସ୍ତ ବହିକୁ ଫେରସ୍ତ ଅଣାଯିବା ସହ ନୂତନ ପାଠ୍ୟପୁସ୍ତକର ମୁଦ୍ରଣ କରାଯିବ କହିଲେ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ଆଜି ସନ୍ଧ୍ୟାରେ 2023 ଓ 2024 ବର୍ଷ ପାଇଁ

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ଆନ୍ତର୍ଜାତିକ ଅବୈଧ ନିଶାଦ୍ରବ୍ୟ କାରବାର ଦିବସ ଏବଂ ଦେଶବ୍ୟାପୀ ଆଜି ପାଳନ କରାଯାଉଛି ଆଶୁରା ଏ ମହରମ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଜି ସନ୍ଧ୍ୟା 6:10 ଶୁଣିପାରିବେ କାର୍ଯ୍ୟକ୍ରମ ଯୁବବାଣୀ। ଆଜିର କାର୍ଯ୍ୟକ୍ରମରେ ଶୁଣିପାରିବେ ନିଶା ନିବାରଣ କ୍ଷେତ୍ରରେ ଯୁବପିଢ଼ିଙ୍କର ଭୂମିକା। ରାତି 7ଟାରେ ଶୁଣିପାରିବେ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ କୃଷି ହାଲଚାଲ ଶୁଣିପାରିବେ ରାତି 7:30 ସମୟରେ। ଆଜିର ଆଲୋଚନାର ବିଷୟ ରହିଛି ଆମ୍ବ ଫସଲରେ ଅମଳ ପରବର୍ତ୍ତୀ ବଗିଚାର ଯତ୍ନ। ରାତି 8 ଏବଂ ରାତି 10 ଶୁଣିପାରିବେ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ ଶୁଣିପାରିବେ ରାତି 9:30 ସମୟରେ। ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଶୁଣିପାରିବେ ରାତି 10:30 ସମୟରେ। ଶ୍ରୋତାବନ୍ଧୁ, ଏଥିଲା ଆଜି ସନ୍ଧ୍ୟାରେ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା।

ଆଗାମୀକାଲି ପ୍ରାତଃ 6:05 ଶୁଣିପାରିବେ ଭକ୍ତି ନୈବେଦ୍ୟର କାର୍ଯ୍ୟକ୍ରମ ଆରାଧନା। ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ 8:30 ସମୟରେ। ଦିନ 10:00 ଶୁଣିପାରିବେ ସୂଚନା ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ସୁରଭି। ଶ୍ରୋତାବନ୍ଧୁ, ଏଥିରେ ଆଗାମୀକାଲି ପ୍ରାତଃ ଅଧିବେଶନର କାର୍ଯ୍ୟକ୍ରମର ସୂଚନା।

ବର୍ତ୍ତମାନ ଶୁଣନ୍ତୁ ପାଣିପାଗର ସୂଚନା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ଚାଷୀଭାଇମାନଙ୍କ ପାଇଁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ମଧ୍ୟରେ ପୁରୀ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ପବନର ବେଗ 40-50 କିଲୋମିଟର ପ୍ରତି ଘଣ୍ଟା ବେଗରେ ବହିବାର ସମ୍ଭାବନା ଥିବା ହେତୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏଥିସହିତ ପ୍ରବଳ ଗରମ ଓ ଗୁଳୁଗୁଳିର ଅନୁଭୂତ ହେବାର ସମ୍ଭାବନା ଥିବା ହେତୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଶ୍ରୋତାବନ୍ଧୁ, ପାଣିପାଗର ସୂଚନା ଏଇଠି ଶେଷ ହେଲା।

0: ଅସଲି ନୋଟରେ କାହିଁକି ଖେଳୁଛୁ?
1: ବ୍ରୁ, ଏଇଟା ଫଟା ଅଛି।
0: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ
2: ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
1: ବାଃ, ନୂଆ ନୋଟ ମିଳିବ?
0: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍‌ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।
4: ଆପଣ ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ବର୍ତ୍ତମାନ ପ୍ରଚାର କରୁଛୁ ଯୁବ ଭାଇ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ। ଉପସ୍ଥାପନରେ ଅଛନ୍ତି ଅଙ୍କିତା ତ୍ରିପାଠୀ ଓ କ୍ଷଣପ୍ରଭା ଷଡ଼ଙ୍ଗୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ଦିଲୀପ କୁମାର ନାୟକ।

0: ସିନେମା ହଉ କିମ୍ବା ବିଭିନ୍ନ ପ୍ରକାର ସିରିଏଲ ହଉ ଯୋଉଥିରେ କି କଳାକାର ମାନେ ନିଶା ସେବନ କରୁଥିବାର ଦୃଶ୍ୟ ଦେଖନ୍ତି ଏବଂ ସେଗୁଡିକ ସାଧାରଣ ଯୋଉମାନେ କୋମଳମତି ବାଳକ ମାନେ ବା ବାଳିକା ମାନେ ମଧ୍ୟ ଆଜିକାଲି ସେମାନଙ୍କ ମନରେ ଏଭଳି ଭାବରେ ଗୋଟେ ପ୍ରେସର ପଡେ ଯୋଉଟାକୁ ଆମେ କହୁଛେ ହିରୋଇକ ପୋଶ୍ଚର ବା ସେମାନେ ଭାବନ୍ତି ଏଇଭଳି ଭାବରେ ନିଶା ସେବନ କଲେ ଗୋଟେ ନିଜର ଗୋଟେ ଇମ୍ପୋର୍ଟାନ୍ସ ବଢିବ ସମାଜରେ ସେଥିପାଇଁ ମଧ୍ୟ କିଛି ପିଲା ନିଶା ସେବନକୁ ଆପଣେଇ ନିଅନ୍ତି ଏବଂ ପରବର୍ତ୍ତୀ ସମୟରେ ସେମାନେ ଚାହିଁଲେ ମଧ୍ୟ ତାକୁ ଛାଡି ପାରନ୍ତି ନାହିଁ
1: ତେବେ ସାର୍ ବର୍ତ୍ତମାନ ଅଧିକ ଯୁବପିଢି ନିଶା ପ୍ରତି ଆସକ୍ତ ହେଉଛନ୍ତି ତାହା ସେମାନଙ୍କ ଉପରେ କିପରି କୁପ୍ରଭାବ ପକାଉଛି
0: ନିଶ୍ଚିତ ଭାବରେ ଯୁବପିଢି ମାନଙ୍କ ଉପରେ ଏହାର ଇଏଟା ବହୁତ କୁପ୍ରଭାବ ରହିଛି ଯେମିତିକି ଆପଣ କହିପାରିବେ ସ୍ୱାସ୍ଥ୍ୟଗତ ଗୋଟେ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଖରାପ ହୁଏ ବିଭିନ୍ନ ପ୍ରକାର ରୋଗ ହୁଏ ମୃତ୍ୟୁ ମଧ୍ୟ ତାହେଲେ ବରଣ କରନ୍ତି ଅନେକ ଲୋକ ତା ସହିତ ଯୁବ ସମୟ ହଉଛି ଗୋଟେ ପ୍ରଡକ୍ଟିଭିଟିର ସମୟ ଯୋଉ ସମୟରେ କି ଆମେ ସଂସାର ଗଢୁ ଏବଂ ବିଭିନ୍ନ ପ୍ରକାରର କାମ କରିକି ପ୍ରଡକ୍ଟିଭିଟି ସମାଜ ପାଇଁ ଆମେ ଯୋଗେଇଲୁ କିନ୍ତୁ ସେଇ ସମୟରେ ଯଦି ଜଣେ ଲୋକ ବା ଜଣେ ପିଲା ନିଶାଗ୍ରସ୍ତ ହେଇଯାଏ ତାହେଲେ ତାର ପ୍ରଡକ୍ଟିଭିଟି କମିଯାଏ ସେ କାମ କରିବା ସମ୍ଭବ ହୁଏନି ଯେତିକି ତାର କେପାବିଲିଟି ତା ବୟସ ଅନୁସାରେ ତା ଛଡା ଅର୍ଥନୈତିକ ଦୃଷ୍ଟିରୁ ମଧ୍ୟ ଆପଣ ଦେଖିବେ ଅନେକ ପଇସା ସେ ବାବଦରେ ଖର୍ଚ୍ଚ ହୁଏ ଏପରିକି ନିଶା ସେବନ ଦ୍ୱାରା ସାମାଜିକ ଯୋଉ ଲ ଆଣ୍ଡ ଅର୍ଡର ସିଚୁଏସନ୍ ମଧ୍ୟ ଅନେକ ସମୟରେ ସୃଷ୍ଟି ହୁଏ ଅସାମାଜିକ ତତ୍ଵ ଭାବରେ ସେମାନେ ସମାଜରେ ଉଭା ହୁଅନ୍ତି ବିଭିନ୍ନ ପ୍ରକାରର ହିଂସାତ୍ମକ ଘଟଣା ଘଟାନ୍ତି ନିଶାରେ ଏବଂ ନିଶା ଖାଇବା ପାଇଁ ମଧ୍ୟ ପଇସାର ଅଭାବ ଆବଶ୍ୟକତା ହୁଏ ସେଥିପାଇଁ ଚୋରୀ ମଧ୍ୟ କରନ୍ତି ଡକାୟତ କରନ୍ତି ତା ସହିତ ନିଶାସକ୍ତ ଅବସ୍ଥାରେ ଅନେକ ପ୍ରକାରର ସାମାଜିକ ଗଣ୍ଡଗୋଳ କରନ୍ତି ଯାହାଫଳରେ କି ଏଇଟା ବ୍ୟକ୍ତିଗତ ସ୍ତରରେ ସେମାନଙ୍କର କ୍ଷତି ହୁଏ ପାରିବାରିକ ସ୍ତରରେ ମଧ୍ୟ କ୍ଷତି ହୁଏ ସାମାଜିକ ସ୍ତରରେ ମଧ୍ୟ ଯେତେବେଳେ ଅନେକ ଯୁବ ସମାଜର ଅନେକ ପିଲା ନିଶାଗ୍ରସ୍ତ ହେଇଯାନ୍ତି ସେତେବେଳେ ଓଭରଅଲ୍ ଦେଶର ମଧ୍ୟ ଆର୍ଥିକ ଅବସ୍ଥା ଦୃଷ୍ଟି ହୁଏ
1: ତେବେ ସାର୍ ନିଶା ନିବାରଣ ପାଇଁ କୌଣସି ମେଡିସିନ ଅଛି କି
0: ହଁ ନିଶ୍ଚିତ ଭାବରେ ନିଶା ନିବାରଣ ପାଇଁ ମେଡିସିନ ଅଛି ଏବଂ ସରକାରୀ ଏବଂ ବେସରକାରୀ ସ୍ତରରେ ନିଶା ନିବାରଣ କେନ୍ଦ୍ର ମାନ ସ୍ଥାପନ କରାଯାଇଛି କିଛି ଜାଗାରେ ମାଗଣାରେ ମଧ୍ୟ ସେ ସେବା ଉପଲବ୍ଧ କୋଉଠି କିଛି ତାଙ୍କର ଦେୟ ମଧ୍ୟ ରହିଛି ତେଣୁ ସେଇଭଳି ଜାଗାରେ ଯୋଉମାନେ ନିଶାର ଏଭଳି ଭାବରେ ଅଭ୍ୟାସରେ ପଡିଯାଇଛନ୍ତି ସେମାନେ ନିଜେ ନିଜେ ଛାଡି ପାରିବେନି ସେମାନଙ୍କୁ ସେଇଭଳିଆ କେନ୍ଦ୍ରକୁ ନିଆଯାଇପାରେ ଏବଂ ଯୋଉମାନେ ଏହି ସ୍ତରକୁ ଯାଇନାହାନ୍ତି କିନ୍ତୁ କିଛି କିଛି ନିଶାରେ ପଡିଛନ୍ତି ସେମାନେ ନିଜର ଯୋଉ ୱିଲ୍ ପାୱାରକୁ ଯଦି ଷ୍ଟ୍ରଙ୍ଗ କରନ୍ତି ଏବଂ ତାଙ୍କୁ ପ୍ରପର କାଉନ୍ସେଲିଂ କରାଯାଏ ଏବଂ କିଛି ମେଡିସିନର ମଧ୍ୟ ସହାୟତା ନେବାକୁ ପଡିବ କାରଣ ଅନେକ ନିଶା ରହିଛି ମଦ କୁହନ୍ତୁ କିମ୍ବା ପରିକି ଆପଣଙ୍କର ଯୋଉ ସବୁ LSD ମାରିଜୁଆନା ହିରୋଇନ୍ ଏଇସବୁ ନିଶା ପ୍ରକୃତରେ ଜଣେ ଚାହିଁଲେ ଖାଲିରେ ଛାଡିପାରିବ ନାହିଁ ଯୋଉଟାକୁ ଆମେ କହୁଛେ ୱିଡ୍ରୋଲ୍ ସିମ୍ପଟମ୍ ବିଭିନ୍ନ ପ୍ରକାରର ମାରାତ୍ମକ ଲକ୍ଷଣ ମଧ୍ୟ ପ୍ରକାଶ ରହିବ ତେଣୁ ତାକୁ ମିଟିଗେଟ୍ କରିବା ପାଇଁ ବା ତାକୁ ସମ୍ମୁଖୀନ ହେବା ପାଇଁ ଆମକୁ ମେଡିକାଲ ସାଇନ୍ସ ବା ଔଷଧର ବ୍ୟବହାର କରିବାକୁ ପଡିବ
1: ଧନ୍ୟବାଦ ସାର୍ ଏତେ ସୁନ୍ଦର ସଚେତନତା ବାର୍ତ୍ତା ଆମ ଯୁବପିଢ଼ିଙ୍କୁ ଦେଇଥିବାରୁ ନମସ୍କାର ସାର୍ ସ୍ୱାଗତ କରୁଛୁ ଆପଣଙ୍କ ଯୁବବାଣୀ ପରିସରକୁ ସାର୍ ଆମେ ଦେଖୁଛେ ଯେ ବର୍ତ୍ତମାନର ଯୁବପିଢି ହେଉ କି ସ୍କୁଲ ଛାତ୍ରଛାତ୍ରୀ ନିଶା ସେବନ ଆରମ୍ଭ କରୁଛନ୍ତି ସେମାନେ ଏହାକୁ ଗୋଟେ ସଉକ ବୋଲି ମଧ୍ୟ ଭାବୁଛନ୍ତି ଏ ବିଷୟରେ ଆପଣଙ୍କର ମତାମତ
2: ନିଶ୍ଚିତ ସଉକରୁ ସାଧାରଣତଃ ଏଟା ଗୋଟେ ସେବନର ମାତ୍ରା ବଢି ବଢି ନିଶାସକ୍ତ ହେଇଯାଏ ଏବଂ ସନ୍ଦେହ ଯେ ଏଟା ସଉକରୁ ଆରମ୍ଭ ହେଇଥାଏ ସାଧାରଣତଃ ଆମେ ବି ଜାଣିଛୁ ଯେ ବାସ୍ତବରେ ଯୁବପିଢି ଏବଂ ସ୍କୁଲର ଛାତ୍ରଛାତ୍ରୀ ହିଁ ଦେଶର ଭବିଷ୍ୟତ ଯୋଉଥିପାଇଁ ସ୍ୱାମୀ ବିବେକାନନ୍ଦ ନିଜ ଥରେ କହିଥିଲେ ଯେ ସମାଜର ଯୁବପିଢି ହିଁ ଯେତେ ଜାଗ୍ରତ ସେ ଦେଶ ସେତେ ପ୍ରଗତିଶୀଳ ତ ସାଧାରଣତଃ ଜଣେ ଯୁବକ ସେ ତାର ସ୍କୁଲ ପରିଧିରୁ ଏଇ ନିଶା ପ୍ରତି ଆଗ୍ରହ କରିଥାଏ ପ୍ରକୃତରେ ନିଶା ବା ଡ୍ରଗ୍ସ ଏକ ଔଷଧ ଯାହାକୁ ସେବନ କଲେ ତାହାର ପ୍ରଭାବରେ ନିଶାଗ୍ରସ୍ତ ବ୍ୟକ୍ତିର ମାନସିକ ଅବସାଦ ଏବଂ ଶାରୀରିକ ପ୍ରତିକ୍ରିୟା ପ୍ରକାଶ କରେ ଜଣେ ଡ୍ରଗ୍ସ ଆଡିକ୍ଟ ବା ନିଶାଗ୍ରସ୍ତ ନିଶାଖୋର ଲୋକ ନିଜ ଉପରେ ନିୟନ୍ତ୍ରଣ ହରାଇ ବସେ ଚିରାଚରିତ ଭାବେ ତାର ଦୈନନ୍ଦିନ ଖାଦ୍ୟ ପଦାର୍ଥରୁ ଦୂରେଇ ରହିଯାଏ ତାର ଦୈନନ୍ଦିନ କାର୍ଯ୍ୟପ୍ରଣାଳୀ ଠାରୁ ସେ ଦୂରେଇ ପରିବାର ଠାରୁ ମଧ୍ୟ ଆସ୍ତେ ଆସ୍ତେ ସେ ପୃଥକ ହେଇକି ବାସ କରେ ଗାଁରେ ତାର ବିଶୃଙ୍ଖଳିତ ଆଚରଣ ଦେଖାଯାଏ ସ୍କୁଲିଂ ଲାଇଫରୁ ତାର ଏଇ ଜିନିଷଟା ଆରମ୍ଭ ହୁଏ ସ୍କୁଲ ନିକଟରେ ଥିବା ଧରନ୍ତୁ ପାନ ଦୋକାନ ଚା ବ୍ୟକ୍ତ ନିଶାଟାକୁ ସେତେବେଳେ ନିଜ ମାୟାରେ ଜାଲରେ ପକେଇବା ପାଇଁ ଚେଷ୍ଟା କରେ
1: ସାର୍ ଆମେ ଦେଖୁଛେ କି ବେଆଇନ ନିଶା କାରବାର ଦିନକୁ ଦିନ ବଢି ଚାଲିଛି ଏହା ପଛର କାରଣ କଣ
2: ଆକ୍ଚୁଆଲି ବେଆଇନ ନିଶା କାରବାର ବଢିବାର କାରଣ ଉପଯୁକ୍ତ ଶିକ୍ଷା ଓ ସଚେତନତାର ଅଭାବରୁ ନିଶା କାରବାର ବଢି ବଢି ଚାଲିଛି ଦିନକୁ ଦିନ ବିଶେଷତଃ କିଛି ଅସାଧୁ ନିଶା ବ୍ୟବସାୟୀ ଅଧିକରୁ ଅଧିକ ଲାଭଖୋର ମନବୃତ୍ତି ନେଇ ଚୋରା କାରବାରକୁ ପ୍ରସନା ଦେବା ପାଇଁ ସମାଜକୁ ଧ୍ୱଂସ ଅଭିମୁଖ ଆଡକୁ ନେଇଯାଉଛନ୍ତି ତ ବିଶେଷତଃ ଆମର ଶିକ୍ଷା ଏବଂ ସଚେତନତାର ଅଭାବରୁ ସେଥିପାଇଁ ଯୋଉଥିପାଇଁ ଆମର ସରକାର ବର୍ତ୍ତମାନ ଯିଏ ସଚିବ ସୁଶୀଲ କୁମାର ଲୋହାନି ସେ ମଧ୍ୟ କରୋନା ପିରିୟଡ ସବୁ ବନ୍ଦ ଥିଲା ସତ୍ତ୍ୱେ ବି ଏଇ ନିଶା ନିବାରଣକୁ ମାନେ ସଚେତନ କରିବା କେମିତି ଦୂରେଇ ରହିବା ପାଇଁ ଏବଂ ପ୍ରତି ବର୍ଷ ଏଇ ଦିନଟାକୁ ସବୁ ଆମର ସମସ୍ତ ଜିଲ୍ଲା

0: ମାନଙ୍କୁ ପରଖିଛନ୍ତି।
1: ସେ ବର୍ତ୍ତମାନ ସମୟରେ ଏହି ଅବୈଧ ନିଶା କାରବାରକୁ ରୋକିବା ପାଇଁ ଆମ ସମ୍ବିଧାନରେ କେଉଁ ସବୁ ଆଇନ ରହିଛି?
0: ଅବୈଧ କାରବାର ଏହା ଏକ ଆନ୍ତର୍ଜାତିକ ସମସ୍ୟା ବା ରୋଗ ଅଟେ। ତେଣୁ 1961ରେ ଇଣ୍ଟରନ୍ୟାସନାଲ ଡ୍ରଗ୍ସ କଣ୍ଟ୍ରୋଲ ଟିକି ଯାହାକି ୟୁନାଇଟେଡ ନେସନ କନଭେନସନ ଦ୍ୱାରା 3 times ପ୍ରେରିତ ହୋଇଛି ଆମ ଭାରତରେ March 17, 1986ରେ ନାର୍କୋଟିକ କଣ୍ଟ୍ରୋଲ ବିଲ ଯାହାକି ଚିପ୍ ଲ ଏନଫୋର୍ସମେଣ୍ଟ ଇଣ୍ଟେଲିଜେନ୍ସ ଏଜେନ୍ସି କ୍ରିଏଟେଡ କରାଗଲା ପୁନଃ ଯାହାକି 1988ମସିହାରେ ଯୋଉ ଫୁଲ ଫେଜ୍ରେ ଏ ଯୋଉ ଏନ୍ଡିପିଏସ୍ ଆକ୍ଟକୁ କାର୍ଯ୍ୟକାରୀ କରିବା ପାଇଁ ପାର୍ଲିଆମେଣ୍ଟରେ ପ୍ରେରିତ ହେଲା। ଏଣୁ ଏନ୍ଡିପିଏସ୍ ଆକ୍ଟର ଧାରା 42(1)ରେ ଜଣେ ଇନଫର୍ମରକୁ କେମିତି ମାନେ ଯେମିତି ତାର ନାଁକୁ ଆମେ ଗୁପ୍ତ ରଖିବା ପାଇଁ ସୁଯୋଗ ଦିଆଯାଇଛି। ତ ଅନ୍ୟାନ୍ୟ ଧାରା ଧରନ୍ତୁ ଏନ୍ଡିପିଏସ୍ ଆକ୍ଟ 27, ଏନ୍ଡିପିଏସ୍ ଆକ୍ଟ 3 ଧାରାର ବହୁ ସେକ୍ସନରେ ଅବୈଧ ନିଶା କାରବାରକୁ ରୋକିବା ପାଇଁ ନିୟମ ମାନ ଅଛି।
1: ଧନ୍ୟବାଦ ସାର୍, ଏତେ ସୁନ୍ଦର ବାର୍ତ୍ତା ଆମ ଯୁବବନ୍ଧୁକୁ ଦେଇଛନ୍ତି ଏବଂ ଏହାର ସଚେତନତା ସମ୍ବନ୍ଧରେ ଏତେ ସୁନ୍ଦର ସୁନ୍ଦର କଥା କହିଛନ୍ତି। ଧନ୍ୟବାଦ ସାର୍। ନମସ୍କାର ସାର୍, ସ୍ୱାଗତ କରୁଛୁ ଆପଣଙ୍କୁ ଯୁବବାଣୀ ପରିସରକୁ। ଆପଣଙ୍କ ପରିଚୟଟି?
2: ମୁଁ ଆଜ୍ଞା ଜ୍ୟୋତିରଞ୍ଜନ ଭାରତୀ, ନିଶା ନିବାରଣର କର୍ତ୍ତୃପକ୍ଷ।
1: ସାର୍, ଯେମିତି ଆପଣ କହିଲେ ଆପଣ ନିଶା ନିବାରଣ କେନ୍ଦ୍ରରେ ଜଣେ କର୍ତ୍ତୃପକ୍ଷ ଭାବରେ କାର୍ଯ୍ୟରତ, ତେବେ ଡ୍ରଗ୍ ଆଡିକ୍ସନ କୁ ଆମେ ମାନସିକ ରୋଗ ବୋଲି କହିପାରିବା କି?
2: ଆଜ୍ଞା, ପ୍ରଥମେ କହୁଛି ମୁଁ ବି ଜଣେ ଏକ୍ସ ଡ୍ରଗ୍ସ ୟୁଜର ହେଲା କି, ମୁଁ ବି ଜଣେ ଦିନେ ନିଶା ସେବନ କରୁଥିଲି।
1: ଆଜ୍ଞା,
2: ଆଡିକ୍ସନ ହଉଛି ଗୋଟେ ଡିଜିଜ୍ ବୋଲି ଆମେ ଜାଣିଛୁ ସମସ୍ତେ, ମୁଁ ବି ଜାଣିଛି କି ଅନ୍ୟମାନେ ବି ଜାଣିଛନ୍ତି, ଯୋଉଟାକି ଗୋଟେ ମାନସିକ ରୋଗ ସ୍ତରରେ ବହୁତ ପ୍ରଭାବ ପକେଇଥାଏ। ସ୍ଥାୟୀ ମାନସିକ ରୋଗ ନହେଲେ ବି ଏ ଜିନିଷରୁ ବାହାରିବା ପାଇଁ ମାନେ ବହୁତ କଷ୍ଟ ହେଇଥାଏ। ବାହାରିବାକୁ ହେଲେ ଆମକୁ କିଛି ମାନେ କାଉନସିଲିଂର ଆବଶ୍ୟକତା ହୁଏ, ଡାକ୍ତର ଏବଂ ତାଙ୍କର କୌଣସି ମେଡିସିନର ଆବଶ୍ୟକତା ପଡେ। କେଉଁ ନା କେଉଁଠୁ କିଛି ସମୟ ପାଇଁ ନିଶାରୁ ଗୋଟେ ଲୋକ ନିବୃତ୍ତ ନ ହୋଇଛି କିମ୍ବା ନିଶାଯୁକ୍ତ ଦୁନିଆରୁ ନିବୃତ୍ତ ନ ହୋଇଛି, ଆମେ ସେ ପର୍ଯ୍ୟନ୍ତ ଏଇଟାକୁ ଗୋଟେ ମାନସିକ ରୋଗ ବୋଲି ଆଜ୍ଞା କହିପାରିବା। ମାନସିକ ରୋଗ ଏବଂ ଖରାପ ଅଭ୍ୟାସ ବି ଏଇଟା ଗୋଟେ କୁ ଅଭ୍ୟାସ। ଯେବେ ଆଜ୍ଞା ଯେତେବେଳେ ନିଶା ସେବନ କରୁଥିଲି, ମତେ ଆଜ୍ଞା କାଉନସିଲିଂ ମାଧ୍ୟମରେ ଚେଞ୍ଜ ବି ଯାହା ନ ହେଇପାରୁଥିଲି, ଡକ୍ଟରର ପରାମର୍ଶରେ ଆଜ୍ଞା ମୁଁ ବହୁତ ବି ସଠିକ୍ ଚେଞ୍ଜ ହେଇଛି।
1: ତେବେ ସାର୍, ଆମେ କହିପାରିବା କି ନିଜର ସଉକ ମେଣ୍ଟେଇବାକୁ ଯାଇ ଏହି ପ୍ରକାର ରୋଗ ଆମର ଅଭ୍ୟାସରେ ପରିଣତ ହୁଏ, ଯାହାକି ଆମ ଶରୀରଠୁ ଆରମ୍ଭ କରି ଆମ ମାନସିକ ଏବଂ ଦୈନନ୍ଦିନ ଜୀବନରେ ମଧ୍ୟ ପ୍ରଭାବ ପକାଇଥାଏ?
2: ଆଜ୍ଞା, ଏଇସବୁ ଜିନିଷ ଆଜ୍ଞା ଆମର ଆକ୍ଚୁଆଲି ହଁ ଯାହା କହିଲେ ଆପଣ, ଏଗୁଡା ମଜା ମଜଲିସରୁ ଆଜ୍ଞା ଆରମ୍ଭ ହେଇଥାଏ। ପ୍ରଥମେ କେହି ଆଜ୍ଞା ନିଶାଯୁକ୍ତ ହେଇନଥାନ୍ତି, ସମସ୍ତେ ଆଜ୍ଞା ନର୍ମାଲ କଣ୍ଡିସନରେ ଭଲ ଥାନ୍ତି। ଗୋଟେ ଆଜ୍ଞା ବର୍ତ୍ତମାନ ଧର ଯୋଉ କୌଣସି ଗୋଟେ ଭୋଜି ଭାତ ହେଲା, ମତେ ଗଲି ମୋ ସାଙ୍ଗ ଗୋଟେ ନର୍ମାଲ ନିଶା କଣ ଦେଇଦେଲା ଖାଇବାକୁ, ତ ମୁଁ ଖାଇଦେଲି। ନିଶାର ଟେଷ୍ଟ ଆଜ୍ଞା ପାଟିରେ ବାଜିଲା ମାତ୍ରେ କି ଯଦି ଆମେ ନିଶାର ଟେଷ୍ଟ ବଢେଇବା ପାଇଁ ମଜା କରିବା ପାଇଁ ଆମେ ସେ ଜିନିଷକୁ ବଢେଇ ଚାଲିଲୁ, ବଢେଇ ଚାଲିବା ଭିତରେ ଆମର ମାନସିକ ସ୍ତରରେ ଆଜ୍ଞା ଗୋଟେ ପ୍ରଭାବ ସେ ପକେଇଲା ଯେ ବର୍ତ୍ତମାନ ନିଶା ନ ଖାଇଲେ ଯେମିତି ଆମେ କୌଣସି କାମ କରିବାକୁ ଅକ୍ଷମ ରହୁ। ସବୁ କାମ ପୂର୍ବରୁ ଯେକୌଣସି କାମ ଆମକୁ ଦିଆଯାଏ, ଘର କାମ ହଉ କି ସମାଜର ଯେକୌଣସି କାମ ହଉ କି ପିଲାକୁ ସ୍କୁଲକୁ ଛାଡ଼ିବାକୁ ଯିବାକୁ ହଉ କି ନିଜର ସର୍ଭିସ ୱେରେ ହଉ, ଯେକୌଣସି କାମ କର୍ମକ୍ଷେତ୍ରରେ ଆମେ ନିଶାଟାକୁ ଫାଷ୍ଟ ପ୍ରାଧାନ୍ୟ ଦେଇଥାଉ ଯେ ଏଇ ଜିନିଷଟାକୁ ସେବନ କଲେ ମୁଁ ଯାଇକି ମୁଁ କାମ କରିପାରିବି। ଏଇଟା ଆଜ୍ଞା ଯେମିତି ହେଲେ ତ ଗୋଟେ ମାନସିକତା ଉପରେ ପ୍ରଭାବ ପକଉଛି ନା, ଆଉ ଯଦି ନର୍ମାଲ କଣ୍ଡିସନ ଏଇଟା ହେଇଥାନ୍ତା ତାହେଲେ ଏଇଟା ଆମର ଆଗୁଆ ବି ଆମେ କରିପାରିଥାନ୍ତେ, ସବୁ କାମ ଛିଡେଇକିରି ଆମେ ନିଶା ସେବନ କରିଥାନ୍ତେ। ତାପରେ ଏମିତି ବହୁତ ଲୋକ ଅଛନ୍ତି ଆଜ୍ଞା ନିଶା ସେବନ କରିକିରି ବି ସେ ସବୁ କାମ ଛିଡେଇ ପାରୁଛନ୍ତି, ତ ସେମାନଙ୍କୁ ଆମେ ଆଡିକ୍ଟ ବୋଲି କହିପାରିବାନି। ଆଉ ଯୋଉମାନେ ପୁରା ନିଶାରେ ଅନ୍ତର୍ଭୁକ୍ତ, ନିଶା ସେବନ ନକଲେ ସେ କୌଣସି କାମ କରୁନାହାନ୍ତି, ନିଶା ସେବନକୁ ପ୍ରଥମ ପ୍ରାଧାନ୍ୟ ଦେଉଛନ୍ତି, ସେମାନେ ଆଜ୍ଞା ନିଶାଶକ୍ତ, ଆଉ ସେମାନେ ବି ଗୋଟେ ମାନସିକ ରୋଗରେ ଆଜ୍ଞା ଚିକିତ୍ସିତ ହବା ଦରକାର ନିଶା ବନ୍ଦ ପାଇଁ।
1: ଧନ୍ୟବାଦ ସାର୍, ଆପଣ ଆପଣଙ୍କର ଜୀବନର କଠିନ ଯାତ୍ରା ସମ୍ବନ୍ଧରେ ବି ଆମକୁ କହିଲେ ଏବଂ ଏଥିରୁ ମଧ୍ୟ ଆମ ଯୁବପିଢ଼ି ଆଶା କରୁଛି ବହୁତ କିଛି ଶିଖିବା ପାଇଁ ପାଇଥିବେ। ଧନ୍ୟବାଦ।
3: ଶ୍ରୋତା ବନ୍ଧୁ, ସାଧାରଣତଃ ଭାବେ ଆମେ ଭାବୁ ଯେ ନିଶା ଦ୍ରବ୍ୟର ସମସ୍ୟା କେବଳ ମଣିଷ ଓ ସମାଜ ସହିତ ଜଡିତ, କିନ୍ତୁ ଏହାର ପ୍ରଭାବ ପରିବେଶ ଉପରେ ମଧ୍ୟ ପଡିଥାଏ। ଅବୈଧ ଭାବେ କିଛି ନିଶା ଦ୍ରବ୍ୟ ଉତ୍ପାଦନ ପାଇଁ ଜଙ୍ଗଲ ଓ ପ୍ରାକୃତିକ ସମ୍ପଦର ଅପବ୍ୟବହାର କରାଯାଇପାରେ, ଯାହା ପରିବେଶୀୟ ସନ୍ତୁଳନକୁ କ୍ଷତି ପହଞ୍ଚାଇ ପାରେ। କେତେକ ସ୍ଥାନରେ ଅବୈଧ ଉତ୍ପାଦନ ସମୟରେ ରାସାୟନିକ ପଦାର୍ଥର ବ୍ୟବହାର ହୋଇଥାଏ, ଆଉ ଏହି ରାସାୟନିକ ବର୍ଜ୍ୟ ମାଟି, ପାଣି ଓ ବାୟୁକୁ ପ୍ରଦୂଷିତ କରିପାରେ। ଏହା ମଣିଷ ସହିତ ପଶୁପକ୍ଷୀ ଜୈବ ବିବିଧତା ପାଇଁ ମଧ୍ୟ ବିପଦ ସୃଷ୍ଟି କରିପାରେ।
4: ଯୁବବନ୍ଧୁ, ଆଗକୁ ତ ଏହିସବୁ ସମସ୍ୟା ଉପରେ କଥା ହେବା, କିନ୍ତୁ ଚାଲନ୍ତୁ ଶୁଣି ନେବା ଏହି ଗୀତଟି।

0: ଯୁବବନ୍ଧୁ, ପରିବେଶ ନଷ୍ଟ ହେଲେ ତାର ପ୍ରଭାବ ଶେଷରେ ମଣିଷ ଜୀବନ ଉପରେ ଆସିଥାଏ। ଶୁଦ୍ଧ ପାଣି, ସ୍ୱଚ୍ଛ ବାୟୁ ଓ ସୁସ୍ଥ ପରିବେଶ ମଣିଷର ଅଧିକାର। ଏହି ଅବୈଧ କାର୍ଯ୍ୟକଳାପ ଏହିସବୁ ଅଧିକାରକୁ କ୍ଷତି କରିଥାଏ। ଆଉ ଏହାର ଅନ୍ୟ ଏକ ଦିଗ ହେଉଛି ନିଶା ଦ୍ରବ୍ୟର ଚୋରାଚାଲାଣ। ଏହି ନିଶା ଦ୍ରବ୍ୟର ଚୋରାଚାଲାଣ ସହିତ ଜଡ଼ିତ ଅବୈଧ ନେଟୱାର୍କ ଅନେକ ସମୟରେ ପ୍ରାକୃତିକ ସ୍ଥାନକୁ ଲୁଚିବା ଓ ଅପରାଧିକ କାର୍ଯ୍ୟ ପାଇଁ ବ୍ୟବହାର କରିଥାଏ। ଏହା ପରିବେଶ ସୁରକ୍ଷାକୁ ମଧ୍ୟ ଏକ ଚ୍ୟାଲେଞ୍ଜ କରେ।
1: ଖାଲି ସେତିକି ନୁହେଁ ଶ୍ରୋତା ବନ୍ଧୁ, ଏହାର ଅର୍ଥନୀତି ଉପରେ ମଧ୍ୟ ଅନେକ ପ୍ରଭାବ ପଡ଼ିଥାଏ। ଗୋଟିଏ ଦେଶର ଅର୍ଥନୀତି ତାହାର ଲୋକଙ୍କର ସ୍ୱାସ୍ଥ୍ୟ, ଉତ୍ପାଦନ କ୍ଷମତା ଓ ଶ୍ରମ ଶକ୍ତି ଉପରେ ନିର୍ଭର କରେ। ଯଦି ଅନେକ ଲୋକ ନିଶାରେ ଜଡ଼ିତ ହୁଅନ୍ତି ତେବେ କାର୍ଯ୍ୟକ୍ଷମତା କମିଥାଏ। ଜଣେ ନିଶାଶକ୍ତ ବ୍ୟକ୍ତି ନିଜର କାମ, ଶିକ୍ଷା ଓ ଦାୟିତ୍ୱରେ ପଛକୁ ପଡ଼ିପାରନ୍ତି, ଆଉ ଏହା ଉତ୍ପାଦନକୁ ପ୍ରଭାବିତ କରେ। ଦୀର୍ଘ ସମୟରେ ଏହା ଦେଶର ମାନବ ସମ୍ପଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।
0: ନିଶା ସମ୍ବନ୍ଧୀୟ ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଲେ ଚିକିତ୍ସା ପାଇଁ ଅଧିକ ଖର୍ଚ୍ଚ ହୁଏ। ସରକାର ଓ ପରିବାର ଉଭୟଙ୍କ ଉପରେ ଆର୍ଥିକର ଭାର ବଢ଼ିଥାଏ। ଏହି ଅବୈଧ ଚୋରାଚାଲାଣ ଦେଶରେ ଆଇନଗତ ଅର୍ଥନୀତିକୁ ମଧ୍ୟ କ୍ଷତି କରେ। ଏହା ଏକ ଅନ୍ଧକାରମୟ ବ୍ୟବସାୟକୁ ସୃଷ୍ଟି କରିଥାଏ, ଯେଉଁଥିରୁ ସେହି ଅପରାଧୀ ଗୋଷ୍ଠୀମାନେ ଲାଭବାନ ହୁଅନ୍ତି। ଏହି ଅର୍ଥ ପ୍ରବାହ ଅନେକ ସମୟରେ ଅନ୍ୟାନ୍ୟ ଅବୈଧ କାର୍ଯ୍ୟକୁ ସହଯୋଗ କରିପାରେ। ତେଣୁ ନିଶା ନିୟନ୍ତ୍ରଣ କେବଳ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ ଯୁବବନ୍ଧୁ, ଏହା ଅର୍ଥନୀତି ସୁରକ୍ଷାର ମଧ୍ୟ ଏକ ଅଂଶ।
1: ତେବେ କ୍ଷଣ ପ୍ରଭା, ତେବେ ଏହି ସମସ୍ୟାକୁ ରୋକିବା ପାଇଁ କେବଳ ଆଇନ ଯଥେଷ୍ଟ ନୁହେଁ, ଆମ ସମାଜର ପ୍ରତ୍ୟେକ ଲୋକଙ୍କର ଭୂମିକା ନିହାତି ଆବଶ୍ୟକ। ପରିବାରରେ ପିଲାମାନଙ୍କ ସହିତ ଖୋଲା ଆଲୋଚନା ହେବା ଆବଶ୍ୟକ। ଯୁବପିଢ଼ିମାନଙ୍କୁ ସଠିକ୍ ମାର୍ଗଦର୍ଶନ, ଶିକ୍ଷା, ସକାରାତ୍ମକ ପରିବେଶ ଦେବା ଦରକାର। ଶିକ୍ଷା ଅନୁଷ୍ଠାନରେ ନିଶାର କୁପ୍ରଭାବ ବିଷୟରେ ସଚେତନତା କାର୍ଯ୍ୟକ୍ରମ ହେବା ଉଚିତ, ଏବଂ ଯୁବପିଢ଼ିମାନଙ୍କୁ କ୍ରୀଡ଼ା, କଳା, ସାହିତ୍ୟ ଓ ସୃଜନଶୀଳ କାର୍ଯ୍ୟରେ ଯୋଡ଼ିବା ଦରକାର।
0: ଶ୍ରୋତା ବନ୍ଧୁ, ନିଶା ଏକ ଏମିତି ସମସ୍ୟା ଯାହା ଧୀରେ ଧୀରେ ଜୀବନର ମୂଲ୍ୟବାନ ଅଂଶକୁ ଛଡ଼େଇନି। ଏହା କେବଳ ଗୋଟିଏ ବ୍ୟକ୍ତି ଉପରେ ନୁହେଁ, ଏହା ପରିବାର, ସମାଜ, ପରିବେଶ, ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରିଥାଏ। ତେଣୁ ସମସ୍ତେ ମିଶି ଆମେ ସଂକଳ୍ପ ନେବା ଦରକାର ଯେ ନିଶାକୁ ନା କହିବା ଆଉ ଜୀବନକୁ ହଁ। କିନ୍ତୁ ତମେ କଣ ଭାବୁଛ ଅଙ୍କିତା, ବହୁତ ସାରା ତ ସମସ୍ୟା ରହିଲାଣି, କିନ୍ତୁ ଏହିସବୁ ସମସ୍ୟାକୁ ରୋକିବା କେମିତି କିଛି ଭାବିଛ?
1: ଆରେ ହଁ ହଁ, ଏହି ସବୁ ସମସ୍ୟାକୁ ରୋକିବା ପାଇଁ କିଛି ଉପାୟ ରହିଛି।
0: ଯେମିତିକି
1: ସଚେତନତା ସୃଷ୍ଟି। ନିଶା ବିରୋଧରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ସଚେତନତା। ଅନେକ ଲୋକ ଯଦି ନିଶାର ଗମ୍ଭୀର ପରିଣାମ ବିଷୟରେ ଜାଣିନଥାନ୍ତି ତେବେ ତାଙ୍କୁ ସ୍କୁଲ, କଲେଜ, ଗାଁ ଓ ସହର ସ୍ତରରେ ସଚେତନତା କାର୍ଯ୍ୟକ୍ରମ ହେବା ନିହାତି ଆବଶ୍ୟକ। ଏବଂ ଯୁବପିଢ଼ିମାନଙ୍କୁ ବୁଝାଇବା ଦରକାର ଯେ ନିଶା କୌଣସି ସମସ୍ୟାର ସମାଧାନ ନୁହେଁ। ଚାପ, ବିଫଳତା କିମ୍ବା ଦୁଃଖକୁ ନିଶା ଦ୍ୱାରା ନୁହେଁ, ବରଂ ଆଲୋଚନା, ପରାମର୍ଶ ଓ ସକାରାତ୍ମକ ଚିନ୍ତାଧାରା ଦ୍ୱାରା ସମାଧାନ କରାଯିବା ଉଚିତ।
0: ଆପଣ ତ ଜାଣନ୍ତି, ପରିବାର ହେଉଛି ଜଣେ ମଣିଷର ପ୍ରଥମ ଶିକ୍ଷା କ୍ଷେତ୍ର। ପିଲାମାନଙ୍କ ସହିତ ସମୟ କାଟିବା, ସେମାନଙ୍କ ସମସ୍ୟା ଶୁଣିବା ଓ ସଠିକ୍ ମାର୍ଗଦର୍ଶନ ଦେବା ନିହାତି ରୂପେ ଆବଶ୍ୟକ। ଅନେକ ସମୟରେ ଏକାକୀପଣ, ମାନସିକ ଚାପ କିମ୍ବା ଭୁଲ ସଙ୍ଗତି ଯୁବମାନଙ୍କୁ ନିଶା ଦିଗକୁ ନେଇପାରେ। ତେଣୁ ପରିବାରର ସମର୍ଥନ ସେମାନଙ୍କ ପାଇଁ ଅତ୍ୟନ୍ତ ରୂପେ ଜରୁରୀ।
1: ଖାଲି ସେତିକି ନୁହେଁ ଶ୍ରୋତା ବନ୍ଧୁ, ଯୁବପିଢ଼ିମାନଙ୍କ ପାଇଁ ସକାରାତ୍ମକ ପରିବେଶ ନିହାତି ଆବଶ୍ୟକ। ସେମାନଙ୍କୁ ଖେଳ, ଶିକ୍ଷା, କୌଶଳ ବିକାଶ, ସାମାଜିକ କାର୍ଯ୍ୟ ଓ ସୃଜନଶୀଳ କାର୍ଯ୍ୟରେ ଯୋଡ଼ିବା ଦରକାର। ଯେତେବେଳେ ଯୁବପିଢ଼ିମାନଙ୍କ ପାଖରେ ଲକ୍ଷ୍ୟ ଓ ସୁଯୋଗ ଥାଏ, ସେମାନେ ଭୁଲ ରାସ୍ତାରୁ ଦୂରେଇ ରହିପାରନ୍ତି।
0: ବିଭିନ୍ନ ଦେଶର ସରକାରୀ ନିଶାଦ୍ରବ୍ୟ ନିୟନ୍ତ୍ରଣ ପାଇଁ ଆଇନ, ସଚେତନତା ଓ ପୁନର୍ବାସ କାର୍ଯ୍ୟକ୍ରମ ଚଲାଉଛି। ଭାରତରେ ମଧ୍ୟ ନିଶାଦ୍ରବ୍ୟ ନିୟନ୍ତ୍ରଣ ପାଇଁ

0: ଶ୍ରୋତବନ୍ଧୁ ପ୍ରଚାରକ ଲୋକ କାର୍ଯ୍ୟକ୍ରମ ଜୀବବାଣୀ ଉପସ୍ଥାପନ କରିଥିଲେ ଅଙ୍କିତା ତ୍ରିପାଠୀ ଓ କ୍ଷଣପ୍ରଭା ଷଡ଼ଙ୍ଗୀ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ।
1: ଅସଲି ନୋଟରେ କାହିଁକି ଖେଳୁଛୁ
2: ବ୍ରୁ? ଏଇଟା ଫଟା ଅଛି।
1: ଶୁଣେ, ଫଟା ଚିରା କିମ୍ବା ପୁରୁଣା ନୋଟକୁ ବ୍ୟାଙ୍କ ଶାଖାରେ ଏକ୍ସଚେଞ୍ଜ କରିପାରିବା।
2: ବାଃ, ନୂଆ ନୋଟ ମିଳିବ?
1: ହଁ, ଯେଉଁଥିରେ ତୁ ଆମକୁ ପିଜ୍ଜା ପାର୍ଟି ଦେବୁ।
3: ଆର୍ବିଆଇ କହେ, ସ୍ମାର୍ଟ ବନ, କୁଲ ରୁହ।

0: ଶ୍ରଦ୍ଧା ବନ୍ଧୁ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:40 ହେବାକୁ ଯାଉଛି। ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରର କାର୍ଯ୍ୟକ୍ରମ କିଛି କ୍ଷଣ ମଧ୍ୟରେ।
1: ବିଜ୍ଞାପନ ପରେ
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ ଚାରିଜଣଙ୍କୁ ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। କମିଟିର ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ SCERT ତତ୍କାଳୀନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କ ସମେତ ଚାରିଜଣଙ୍କୁ ନିଲମ୍ବନ କରିଛନ୍ତି। ଏଥିସହିତ ଛଅ ଜଣ ସହକାରୀ ନିର୍ଦ୍ଦେଶକଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ତ୍ରୁଟି ସୁଧାରିବା ପାଇଁ କମିଟି ଦେଇଥିବା 14 ସୁପାରିଶକୁ କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ SCERT ପକ୍ଷରୁ ମାଷ୍ଟର ତ୍ରୁଟି ରେଜିଷ୍ଟର ପ୍ରସ୍ତୁତି, ସମସ୍ତ ପିଲାଙ୍କୁ ସଂଶୋଧିତ ତଥ୍ୟ ପ୍ରଦାନ ଓ SCERTରେ କ୍ୱାଲିଟି ଆସ୍ୟୁରାନ୍ସ ସେଲ୍ ଖୋଲାଯିବ। ଭବିଷ୍ୟତରେ ଆବଶ୍ୟକୀୟ ଅନୁମୋଦନ ବିନା କୌଣସି ପାଠ୍ୟପୁସ୍ତକରେ ଭାଷା, ଚିତ୍ର, ତଥ୍ୟ ଛପା ହେବା ପାଇଁ ପ୍ରିଣ୍ଟିଂ ପ୍ରେସ୍କୁ ଯିବ ନାହିଁ ବୋଲି ଜଣାପଡ଼ିଛି। ଆନ୍ତର୍ଜାତିକ ନିଶା ନିବାରଣ ଦିବସ ଅବସରରେ ଗଞ୍ଜାମ ଜିଲ୍ଲାରେ ଗତ 17 ତାରିଖରୁ ଆରମ୍ଭ ହୋଇଥିବା 10-ଦିନିଆ ନିଶାମୁକ୍ତ ଭାରତ ଅଭିଯାନ ଉଦ୍ଯାପିତ ହୋଇଛି। କାର୍ଯ୍ୟକ୍ରମରେ ନିଶା ସେବନର କୁପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତିକ ନିଶା ନିବାରଣ ଓ ଅବୈଧ ଚାଲାଣ ନିରୋଧୀ ଦିବସ ପାଳନ ଅବସରରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା। ନିଶାଠାରୁ ଦୂରେଇ ରହି ନିଜ ପରିବାର ଓ ସମାଜକୁ ନିଶାମୁକ୍ତ ରଖିବା ପାଇଁ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ନବରଙ୍ଗପୁର ନର୍ସିଂ କଲେଜଠାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା। ସମାଜକୁ ନିଶାମୁକ୍ତ କରିବା ଏବଂ ଅବୈଧ ମାଦକଦ୍ରବ୍ୟ କାରବାର ବିରୋଧରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଅନ୍ତର୍ଜାତୀୟ ନିଶାର ଅପବ୍ୟବହାର ଏବଂ ଅବୈଧ ନିଶାଦ୍ରବ୍ୟ କାରବାର ବିରୋଧୀ ଦିବସ ପାଳନ କରାଯାଉଛି। ମାନସିକ ସ୍ୱାସ୍ଥ୍ୟ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବା ସହ ମାଦକଦ୍ରବ୍ୟ ଏବଂ ଅପରାଧ ସମ୍ବନ୍ଧୀୟ ମାମଲାକୁ ଲକ୍ଷ୍ୟ ରଖି ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ବିଶ୍ୱ ନିଶା ସମସ୍ୟା, ନୂତନ ଆହ୍ୱାନ ଏବଂ ନବସୃଜନ ମଧ୍ୟରେ ସମାଧାନ। ଓଡ଼ିଶା ସହିତ ପୂର୍ବ ଭାରତର ରାଜ୍ୟଗୁଡ଼ିକର ଶିଳ୍ପାୟନ ପ୍ରକ୍ରିୟାକୁ ବ୍ୟାପକ ଭାବେ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ପ୍ଲାଟଫର୍ମ ଗୋ ଇଷ୍ଟ ଘୋଷଣା କରିଛନ୍ତି। CII ର ପୂର୍ବ ଆଞ୍ଚଳିକ ପରିଷଦ ବୈଠକରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି,

0: ଏହି ନୂତନ ପଦକ୍ଷେପ ମାଧ୍ୟମରେ ସମଗ୍ର ପୂର୍ବାଞ୍ଚଳ ଓ ପୂର୍ବୋତ୍ତର ରାଜ୍ୟର ଶିଳ୍ପଗୋଷ୍ଠୀଗୁଡ଼ିକ ନିଜ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ଓ ବଜାରକୁ ସୁରକ୍ଷିତ ରଖି ନିବେଶ କରିବାର ସୁଯୋଗ ପାଇବେ। ଆଗାମୀ 5 ବର୍ଷ ମଧ୍ୟରେ ରାଜ୍ୟ ଶିଳ୍ପାୟନ ଓ ଅଭିବୃଦ୍ଧି କ୍ଷେତ୍ରରେ ପୂର୍ବ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଗୋ ଇଷ୍ଟ ନୀତି ଆଧାରରେ ଏକ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ ଗଠନ କରାଯିବ। ଏହା ସମସ୍ତ ନିବେଶ ପ୍ରକଳ୍ପଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ। ଏଥିସହିତ ରାଜ୍ୟର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ମାଧ୍ୟମରେ ଏକ ସମର୍ପିତ ଗୋ ଇଷ୍ଟ ସେଲ୍ ଗଠନ କରାଯିବ। ନିବେଶ ପ୍ରକ୍ରିୟା ଏବଂ ମଞ୍ଜୁରୀର ସ୍ଥିତିର ତଦାରଖ ପାଇଁ ଗୋ ସ୍ୱିଫ୍ଟ ମଡ୍ୟୁଲ୍ ମଧ୍ୟ ସୃଷ୍ଟି କରାଯିବ ବୋଲି ଶ୍ରୀ ମାଝୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ରାଜ୍ୟର ଶିଳ୍ପାୟନ ନୀତି ରିଜୋଲ୍ୟୁସନ୍ 2022ରେ କେତେକ ସଂଶୋଧନ କରାଯାଇଥିବା ସୂଚନା ଦେଇଛନ୍ତି।
1: ଓଡ଼ିଶା ରିସର୍ଚ୍ଚ ବେସ୍ ଇକୋନୋମି ସେ ଭାଲ୍ୟୁ ଆଡେଡ୍ ମ୍ୟାନୁଫ୍ୟାକ୍ଚରିଂ ଇକୋନୋମି କି ତରଫ ବଢ଼ ରହା ହେ ଷ୍ଟିଲ୍ ଆଲୁମିନିୟମ କେମିକାଲ୍ସ ଔର ଟେକ୍ସଟାଇଲ୍ କ୍ଷେତ୍ର ମେ ଭି ଭାଲ୍ୟୁ ଚେନ୍ ବନାଇ ଯା ରହି ହେ ପାରାଦୀପ ଏକ ବହୁତ ବଡ଼ା ପେଟ୍ରୋ କେମିକାଲ୍ସ ଯୋ 60,000 crore କି ବହୁତ ବଡ଼ା ହବ୍ ଭି ବନତେ ଯା ରହା ହେ ସେମିକଣ୍ଡକ୍ଟର ଔର ଇଲେକ୍ଟ୍ରୋନିକ୍ସ ଜୈସେ ଫ୍ୟୁଚର ରିଲେଟେଡ୍ ସେକ୍ଟର୍ସ ପର ଭି ଧ୍ୟାନ ଦିଆ ଯା ରହା ହେ। आज भारत ने विश्व में एक स्वतंत्र जगह बनाई है। समूह परिचय के लिए हमारे राज्य की अर्थनीति को 2036 तक 500 बिलियन अमेरिकी डॉलर अर्थनीति बनाना है और 2027 तक 1.5 ट्रिलियन डॉलर इकोनॉमी तक।
0: ମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ଏବେ ଖଣିଜ ଭିତ୍ତିକ ଅର୍ଥନୀତିରେ ସୀମିତ ନ ରହି ଷ୍ଟିଲ୍ ଆଲୁମିନିୟମ ପେଟ୍ରୋକେମିକାଲ୍ସ ସେମିକଣ୍ଡକ୍ଟର ଆଦି ଉଦ୍ୟୋଗ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହେଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି। ଗତକାଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମନୋନୀତ କଳାକାରଙ୍କ ନାମ ଘୋଷଣା କରିଥିଲେ। 2023 ମସିହା ପାଇଁ ପୁଷ୍କରା ଓ ମାଇ ସ୍ୱିଟ୍ ହାଉସ୍ୱାଇଫ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ଅଭିନେତ୍ରୀ ସୁପ୍ରିୟା ନାୟକ ଓ ନୈନା ଦାସଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ମନୋନୟନ କରାଯାଇଛି। ଶ୍ରେଷ୍ଠ ଅଭିନେତା ଭାବେ ହରିହର ମହାପାତ୍ରଙ୍କୁ ଚୟନ କରାଯାଇଛି। ମୋ ବୋଉ ମୋ ଗାଁକୁ ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ସମ୍ମାନ ପାଇଁ ଚୟନ କରାଯାଇଛି। ଶ୍ୟାମଳେନ୍ଦୁ ଭଟ୍ଟାଚାର୍ଯ୍ୟଙ୍କୁ ମୋହନ ସୁନ୍ଦର ଦେବଗୋସ୍ୱାମୀ ସମ୍ମାନ ପାଇଁ ଚୟନ କରାଯାଇଛି। 2024 ମସିହା ପାଇଁ ଆଶ୍ରମକୁ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ମନୋନୀତ କରାଯାଇଥିବା ବେଳେ ପାୱାର ଚଳଚ୍ଚିତ୍ର ପାଇଁ ବାବୁସାନ ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତା ଓ ଭଗିଆ ଭାରିଜା ଚଳଚ୍ଚିତ୍ର ପାଇଁ ଦେବଜାନୀ ଦେଘୁରିଆଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଚୟନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଗା ତହସିଲ ସିଂହାଣୀ ମୁଣ୍ଡାଠାରେ ଭୂମିହୀନ ହିତାଧିକାରୀଙ୍କ ଘରଡିହ ପଟାବଣ୍ଟନ ଓ ଜାଗା ଚିହ୍ନଟୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ କାର୍ଯ୍ୟକ୍ରମରେ ଯୋଗଦେଇ 90 ଜଣ ଭୂମିହୀନ ହିତାଧିକାରୀଙ୍କୁ ଜମି ଆବଣ୍ଟନ ଏବଂ 20 ଜଣଙ୍କୁ ଘରଡିହ ପଟ୍ଟା ବଣ୍ଟନ କରିଥିଲେ। ରାଜ୍ୟର ସମସ୍ତ ହଷ୍ଟେଲକୁ PNG ସଂଯୋଗ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା 30 ତାରିଖ ସୁଦ୍ଧା ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟକୁ ବିଭାଗ ପକ୍ଷରୁ ପତ୍ର ଲେଖାଯାଇଛି। PNG ଉପଲବ୍ଧ ଥିବା ସ୍ଥାନଗୁଡ଼ିକରେ ତୁରନ୍ତ ସଂଯୋଗ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ ସ୍ଥିତ ପ୍ରେକ୍ଷାଳୟରେ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା 211 ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଡକ୍ଟର ମହାଲିଂ କହିଛନ୍ତି, ଜାତୀୟ ଶିକ୍ଷାନୀତି ଆଜିର ଯୁବପିଢ଼ିଙ୍କୁ କେବଳ ପୁସ୍ତକଗତ ଜ୍ଞାନ ନୁହେଁ ବରଂ ବ୍ୟବହାରିକ କୌଶଳ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି। ସ୍ୱାସ୍ଥ୍ୟମନ୍ତ୍ରୀ ଆଜି ଲୋଇସିଂହା ବ୍ଲକ ଗସ୍ତ କରି ସୋଲାର ପମ୍ପ ରାମଲୀଳା ମଣ୍ଡପ ଓ ଟାଙ୍ଗରପାଲିଠାରେ ନବନିର୍ମିତ ଗୋଷ୍ଠୀକେନ୍ଦ୍ରର ଉଦ୍ଘାଟନ କରିଥିଲେ। ଗଜପତି ଜିଲ୍ଲା ସୀମାନ୍ତ ଅଞ୍ଚଳରେ ଓଡ଼ିଶା ନୃତ୍ୟର ପ୍ରଚାର ପ୍ରସାର ପାଇଁ ପାରଳାଖେମୁଣ୍ଡିଠାରେ 3-ଦିନିଆ ଜାତୀୟ ଓଡ଼ିଶା ନୃତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ଆୟୋଜିତ କର୍ମଶାଳାରେ ବହୁସଂଖ୍ୟକ ନୃତ୍ୟଶିଳ୍ପୀ ଯୋଗଦେଇ ନୃତ୍ୟାଭିନୟ ସମ୍ପର୍କରେ ଜ୍ଞାନ ଅର୍ଜନ କରିଥିଲେ। ଅତିରିକ୍ତ ଭିଡ଼ ହ୍ରାସ କରିବା ଉଦ୍ଦେଶ୍ୟରେ ଆଜି ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ଓ ଲୋକମାନ୍ୟ ତିଲକ ଟର୍ମିନସ୍ ମଧ୍ୟରେ ଏକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବ। ଟ୍ରେନ୍ ନମ୍ବର 08407 ଭୁବନେଶ୍ୱର ଲୋକମାନ୍ୟ ତିଲକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ଟ୍ରେନ୍ ଆଜି ରାତି 11ଟାରେ ଭୁବନେଶ୍ୱର ଛାଡ଼ିବ ଏବଂ 28 ତାରିଖ ସକାଳ 9ଟାରେ ଲୋକମାନ୍ୟ ତିଲକରେ ପହଞ୍ଚିବ।

0: ଅଭିନେତ୍ରୀ ସୂର୍ଯ୍ୟବଂଶୀ ସୁରଜ ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ତୁର୍କୀଠାରେ ଆୟୋଜିତ ୱାର୍ଲ୍ଡ ଆବିଲିଟି ସ୍ପୋର୍ଟସ୍ ୟୁଥ୍ ଗେମ୍ସ 2026ରେ କଳାହାଣ୍ଡିର ପାରା ବ୍ୟାଡମିଣ୍ଟନ ଖେଳାଳି ଆକାଶ ରଞ୍ଜନ ମୁଣ୍ଡ 2 ସ୍ୱର୍ଣ୍ଣ ଓ 2 ରୌପ୍ୟ ପଦକ ହାସଲ କରି ରାଜ୍ୟ ପାଇଁ ଗୌରବ ଆଣିଥିଲେ। କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୁରଜ ଆକାଶଙ୍କ ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଦେଶବ୍ୟାପୀ ଆଜି ଆଶୁରା ଏ ମହରମ ପାଳନ କରାଯାଉଛି। ଏହି ଦିନଟି ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନ ଓ ତାଙ୍କ ସାଥୀମାନେ ସତ୍ୟ ଧର୍ମ ଏବଂ ନ୍ୟାୟକୁ ବଜାୟ ରଖିବା ଲାଗି ନିଜ ଜୀବନ ଉତ୍ସର୍ଗ କରିଥିବା ଘଟଣାକୁ ସ୍ମରଣ କରାଇଥାଏ। ଏହି ଅବସରରେ ବିଭିନ୍ନ ସ୍ଥାନରେ ତାଜିଆ ଶୋଭାଯାତ୍ରା ଅନୁଷ୍ଠିତ ହେଉଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଗାମୀ 5 ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ କରାଯାଇଛି। ଅନ୍ୟପକ୍ଷରେ ଗରମ ଗୁଳୁଗୁଳି ନେଇ 12 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ। ବିଦ୍ୟାଳୟ ପାଠ୍ୟପୁସ୍ତକରେ ତ୍ରୁଟି ମାମଲାର ତଦନ୍ତ କରୁଥିବା କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ। ରିପୋର୍ଟ ଆଧାରରେ 4 ନିଲମ୍ବନ କଲେ ମୁଖ୍ୟମନ୍ତ୍ରୀ। ପୂର୍ବାଞ୍ଚଳରେ ଶିଳ୍ପାୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହେବ ଗୋ ଇଷ୍ଟ ପ୍ଲାଟଫର୍ମ। 2023 ଓ 2024 ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଏବଂ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗରେ ଶୁଣନ୍ତୁ, ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନିଶାଦ୍ରବ୍ୟ ବ୍ୟବହାରର ମାରାତ୍ମକ ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଏବଂ ବେଆଇନ ନିଶାଦ୍ରବ୍ୟ କାରବାରକୁ ପ୍ରତିହତ କରିବା ଲକ୍ଷ୍ୟରେ ଆଜି ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଅପବ୍ୟବହାର ଓ ବେଆଇନ କାରବାର ନିରୋଧୀ ଦିବସ ପାଳନ କରାଯାଉଛି। ଔଷଧ ଆମ ପାଇଁ ଅତ୍ୟନ୍ତ ଜରୁରୀ, ତେବେ ଏଭଳି କେତେକ ଔଷଧ ରହିଛି ଯାହାର ବ୍ୟବହାରକୁ ନିଷେଧ କରାଯାଇଛି। ଏହିସବୁ ପରିସ୍ଥିତିରୁ ନିଜକୁ ଦୂରେଇ ରଖିବା ସହ ଏହିସବୁ ଔଷଧ ଓ ନିଶାଦ୍ରବ୍ୟଗୁଡ଼ିକ ସମ୍ପର୍କରେ ଅଧିକରୁ ଅଧିକ ସଚେତନ ହେବା ଆଜି ଦିବସ ପାଳନର ମୂଳ ଲକ୍ଷ୍ୟ। 1999 ଅନ୍ତର୍ଜାତୀୟ ସ୍ତରରେ ପ୍ରତ୍ୟେକ ବର୍ଷ ଜୁନ୍ 26 ତାରିଖରେ ଏହି ଦିବସ ପାଳିତ ହୋଇଆସୁଛି। ନିକଟରେ ପ୍ରକାଶିତ ଏକ ଆକଳନ ଅନୁଯାୟୀ ଭାରତରେ ପ୍ରାୟ 16 ଅଧିକ ଲୋକ ମଦ୍ୟପାନ କରନ୍ତି। ସେଥିରୁ ପ୍ରାୟ 5.2% ସମ୍ପୂର୍ଣ୍ଣ ଭାବେ ମଦ ଉପରେ ନିର୍ଭରଶୀଳ। ସେହିଭଳି 3 ଅଧିକ ଲୋକ ଗଞ୍ଜେଇ ଏବଂ ଏ ସଂକ୍ରାନ୍ତ ଅନ୍ୟାନ୍ୟ ଉତ୍ପାଦ ମଧ୍ୟ ବ୍ୟବହାର କରନ୍ତି। ଏପରିକି ହେରୋଇନ୍ ଓ ବ୍ରାଉନ୍ ସୁଗାର ଭଳି ନିଶାଦ୍ରବ୍ୟ ସେବନକାରୀଙ୍କ ସଂଖ୍ୟା ପ୍ରାୟ 2 ପାଖାପାଖି ହୋଇଛି। ସେମାନଙ୍କ ମଧ୍ୟରୁ 60 ଲୋକଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି। ଡାକ୍ତରଙ୍କ ବିନା ପରାମର୍ଶରେ ପ୍ରାୟ 1,20,00,000 ଲୋକ ନିଦ ବଟିକା ଏବଂ ଅନ୍ୟାନ୍ୟ ଔଷଧ ସେବନ କରିଥାନ୍ତି। କୋମଳମତୀ ଶିଶୁ ଏବଂ କିଶୋର ବର୍ଗଙ୍କ ମଧ୍ୟରେ ନିଶା ସେବନକାରୀଙ୍କ ସଂଖ୍ୟା ଚିନ୍ତାଜନକ ପାଲଟିଛି। 15-35 ବର୍ଷ ମଧ୍ୟରେ ଯୁବଗୋଷ୍ଠୀ ବିଶେଷ ଭାବରେ ଏହି କୁପ୍ରଭାବର ଶିକାର ହୋଇଥାନ୍ତି। ନିକଟରେ ସରକାର କପ୍ ସିରପ୍ର ଅପବ୍ୟବହାର ଏବଂ ଗୁଣବତ୍ତାକୁ ବଜାୟ ରଖିବା ଲକ୍ଷ୍ୟ ନେଇ କେତେକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା ପ୍ରେସ୍କ୍ରିପ୍ସନ୍ରେ କପ୍ ସିରପ୍ ବିକ୍ରି ଉପରେ ପ୍ରତିବନ୍ଧକ ମଧ୍ୟ ଲଗାଯାଇଛି। ଡ୍ରଗ୍ସ ନିୟମାବଳୀର ସୂଚୀ କେ ଆଧାରରେ ମିଳୁଥିବା ରିହାତିକୁ ସରକାର ପ୍ରତ୍ୟାହାର କରିଛନ୍ତି। କେତେକ ନିଶାଦ୍ରବ୍ୟ ମିଶ୍ରଣ ଯୁକ୍ତ କପ୍ ସିରପ୍ ବିକ୍ରି ଓ ବ୍ୟବହାର ଉପରେ ମଧ୍ୟ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଅପମିଶ୍ରଣ ଏବଂ ବିଷାକ୍ତ ଦ୍ରବ୍ୟ ମିଶାଯାଉଥିବା କପ୍ ସିରପ୍ ସ୍ୱାସ୍ଥ୍ୟ ହାନିକାରକ ବୋଲି ପ୍ରମାଣିତ ହେବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଏଭଳି ଅପମିଶ୍ରିତ ତଥା ବେଆଇନ ଔଷଧ ସେବନ ଯୋଗୁଁ ଶରୀରର ବିଭିନ୍ନ ଅଙ୍ଗ ଉପରେ ନକାରାତ୍ମକ ପ୍ରଭାବ ପଡ଼ୁଛି। ସେବନକାରୀଙ୍କ ପରିବାର ଆର୍ଥିକ କ୍ଷତି ସହ୍ୟ କରିବା ସହିତ ଜାଣତ କିମ୍ବା ଅଜାଣତରେ ସେମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଜଡ଼ିତ ହୋଇଥାନ୍ତି, ଫଳରେ ଭବିଷ୍ୟତ ଜୀବନ ନଷ୍ଟ ହୋଇଥାଏ।

ପ୍ରାରମ୍ଭିକ ଅବସ୍ଥାରେ କୁସଙ୍ଗରୁ ଆରମ୍ଭ ହୋଇଥିବା ଏହି ଅଭ୍ୟାସ ପରବର୍ତ୍ତୀ କାଳରେ ଦୈନନ୍ଦିନ ଜୀବନର ଏକ ମାଧ୍ୟମରେ ପରିଣତ ହୋଇଥାଏ। ଏପରି ସ୍ଥିତିରେ ନିଶାଦ୍ରବ୍ୟର ବେଆଇନ କାରବାର ମଧ୍ୟ ବୃଦ୍ଧି ପାଉଛି। କେତେକ କ୍ଷେତ୍ରରେ ଏହି ନିଷିଦ୍ଧ ପଦାର୍ଥ ଦେଶରେ ଉତ୍ପାଦିତ ହେଉଥିବା ବେଳେ ଅନ୍ୟ କ୍ଷେତ୍ରରେ ଏହା ବେଆଇନ ଭାବେ ବିଦେଶରୁ ଆସିଥାଏ। ବିଜ୍ଞାନ ଏବଂ ଗବେଷଣା ଆଧାରରେ ଏକ ପ୍ରଭାବୀ ନିଶାଦ୍ରବ୍ୟ ନୀତି ପ୍ରସ୍ତୁତ କରିବା ପାଇଁ ଜାତିସଂଘ ପ୍ରତ୍ୟେକ ଦେଶକୁ ଆହ୍ୱାନ ଦେଇଛି। ଇତିହାସରୁ ଜଣାପଡ଼େ ଚୀନର ଲିନ୍ ଜେକ୍ସୁ ନାମକ ଜଣେ ବ୍ୟକ୍ତି ଗୁଆଙ୍ଗଡୋଙ୍ଗର ହୁମେନ୍ଠାରେ ଅଫିମ କାରବାର ବିରୋଧରେ ଆନ୍ଦୋଳନ କରି 1848 ଜୁନ୍ ମାସ 25 ତାରିଖରେ ଏହାକୁ ବନ୍ଦ କରିବାରେ ସଫଳ ହୋଇଥିଲେ। ଏହା ଥିଲା ଚୀନର ପ୍ରଥମ ଅଫିମ ଯୁଦ୍ଧର ଠିକ୍ ପୂର୍ବବର୍ତ୍ତୀ ସମୟ। ତେଣୁ ଜୁନ୍ 26 ତାରିଖକୁ ଜାତିସଂଘ ଆନ୍ତର୍ଜାତିକ ବେଆଇନ ନିଶାଦ୍ରବ୍ୟ କାରବାର ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। 2016 ମସିହାରେ ଏହି ପ୍ରସଙ୍ଗରେ ଜାତିସଂଘ ସାଧାରଣ ପରିଷଦର ଏକ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ରାଜ୍ୟସ୍ତରରେ ନିଶା ନିବାରଣ ଲକ୍ଷ୍ୟ ନେଇ ସରକାର ଦିଶା ଯୋଜନା କାର୍ଯ୍ୟକାରୀ କରିଛନ୍ତି। 2020 ଅଗଷ୍ଟ 15 ତାରିଖରେ ଦେଶବ୍ୟାପୀ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟ ଆରମ୍ଭ କରିଥିଲା। ଏ ପର୍ଯ୍ୟନ୍ତ 3 କୋଟିରୁ ଅଧିକ ଲୋକଙ୍କ ପାଖରେ ଏନେଇ ସଚେତନତା ବାର୍ତ୍ତା ପହଞ୍ଚାଯାଇସାରିଛି। ତେଣୁ ଆସନ୍ତୁ ନିଜେ ନିଶାଠାରୁ ଦୂରେଇ ରହିବା ସହ ଅନ୍ୟକୁ ସଚେତନ କରିବା ଏବଂ ଭାରତକୁ ଏକ ସୁସ୍ଥ ନିଶାମୁକ୍ତ ରାଷ୍ଟ୍ର ଭାବେ ଗଢ଼ି ତୋଳିବାରେ ସହଯୋଗ ପ୍ରଦାନ କରିବା।

0: ଆଜିର ପ୍ରସଙ୍ଗରେ ଶୁଣିଲେ ନିଶାମୁକ୍ତ ସମାଜ ଓ ସୁରକ୍ଷିତ ଭବିଷ୍ୟତ ଏକ ସାମୂହିକ ସଂକଳ୍ପ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ।
1: ଶୁଣିଲେ ଆଜିର ପ୍ରସଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଶ୍ରୋତା ବନ୍ଧୁ, ସ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:01। ଆସନ୍ତୁ ଶୁଣିବା ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ତାନସେନ ସିଂ ଓ ଗୀତା ଦାସ। ଚଳଚ୍ଚିତ୍ର କାହ୍ନା।

ଶ୍ରୋତାବନ୍ଧୁ ଆପଣମାନେ ଶୁଣିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଅରବିନ୍ଦ ଓ ତପ ମିଶ୍ର, ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତକାର ପ୍ରେମାନନ୍ଦ। ଚଳଚ୍ଚିତ୍ର ଗଡ଼ବଡ଼।

କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଅଛନ୍ତି ଅନୁରାଧା ପଡ଼ୱାଲ, ଗୀତିକାର ଅରୁଣ ମହାନ୍ତି, ଚଳଚ୍ଚିତ୍ର କନ୍ୟାଦାନ।

0: শ্রোতাবন্ধু গীতটি সাথে শেষ করছু ওড়িয়া চলচ্চিত্র গীতর কার্যক্রম আপনার কার্যক্রম শুণুচার আকাশবাণী পুরী কেন্দ্র প্রচারিত হচ্ছে 103.4 FM মাধ্যমে বর্তমান শুণন্তু ওড়িয়ার সম্বাদ আকাশবাণী কটক কেন্দ্র কিছুক্ষণ মধ্যে
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି କହିଲେ ପ୍ରଧାନମନ୍ତ୍ରୀ। ଭେନେଜୁଏଲାକୁ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତ ପକ୍ଷରୁ ଆରମ୍ଭ ହେଲା ଅପରେସନ୍ ଆମିଷ୍ଟାର୍ଡ଼। ଭାରତ ପଠାଇଲା 35 ଟନ୍ରୁ ଅଧିକ ରିଲିଫ୍ ସାମଗ୍ରୀ ଓ ଜୀବନ ରକ୍ଷାକାରୀ ଔଷଧ। ଭାରତ ଓ ଭୁଟାନ ମଧ୍ୟରେ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କଲେ ଉଭୟ ଦେଶ। 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଆସନ୍ତା ମାସ 1 ଭାରତ ଗସ୍ତରେ ଆସିବେ ଜାପାନ ପ୍ରଧାନମନ୍ତ୍ରୀ ଏବଂ ଆୟାରଲାଣ୍ଡ ବିପକ୍ଷ T20 କ୍ରିକେଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ନିଶାମୁକ୍ତ ଭାରତ ଅଭିଯାନ ଜନସାଧାରଣଙ୍କ ସହଭାଗିତାରେ ଏକ ଗଣ ଆନ୍ଦୋଳନର ରୂପ ନେଇଛି। ସାମାଜିକ ନ୍ୟାୟ ଓ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ବିଏଲ୍ ବର୍ମାଙ୍କ ଏକ ଆଲୋକ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ପ୍ରଧାନମନ୍ତ୍ରୀ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଏକ ନିଶାମୁକ୍ତ ଓ ବିକଶିତ ଭାରତ ଗଠନ ଅଭିଯାନରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ବର୍ମା ନିଜ ଆଲେଖ୍ୟରେ ଲେଖିଛନ୍ତି, ସରକାର ନିଶା ସେବନକୁ ଏକ ଗମ୍ଭୀର ସମସ୍ୟା ଭାବେ ଗ୍ରହଣ କରିଛନ୍ତି, ଯାହା ଦେଶର ଯୁବପିଢ଼ିଙ୍କ ଭବିଷ୍ୟତ ଏବଂ ପ୍ରଗତି ସହ ଜଡ଼ିତ। ଦେଶର ସମସ୍ତ ନାଗରିକ ବିଶେଷ କରି ଯୁବପିଢ଼ି ଏହି ଜାତୀୟ ଅଭିଯାନର ଅଂଶୀଦାର ହେବା ଜରୁରୀ ବୋଲି ସେ କହିଛନ୍ତି। ସମସ୍ତେ ଏକାଠି ହୋଇ ଏହି ଅଭିଯାନକୁ ଏକ ଗଣସଂକଳ୍ପରେ ପରିଣତ କରିବାକୁ ଶ୍ରୀ ବର୍ମା ଅନୁରୋଧ କରିଛନ୍ତି। ଏକ ବିକଶିତ ଭାରତ ଗଠନ କ୍ଷେତ୍ରରେ ଏହି ନିଶାମୁକ୍ତ ଭାରତ ସଂକଳ୍ପ ଏକ ଶକ୍ତ ଆଧାର ହେବ ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ନୂଆଦିଲ୍ଲୀରେ ନାର୍କୋ କୋଅର୍ଡିନେସନ୍ ସେଣ୍ଟର ଏନ୍କଡ୍ର 10 ଶୀର୍ଷସ୍ତରୀୟ ବୈଠକକୁ ସମ୍ବୋଧିତ କରି ନିଶା କାରବାର ବିରୁଦ୍ଧରେ ଏକ ମିଳିତ ସଂଗ୍ରାମ ପାଇଁ ଆହ୍ୱାନ ଦେଇଛନ୍ତି। ଶ୍ରୀ ଶାହା କହିଛନ୍ତି, ନିଶା ସମସ୍ୟା ଦେଶର ସୁରକ୍ଷା, ସାମାଜିକ ସ୍ଥିରତା, ଅର୍ଥନୈତିକ ସ୍ୱାର୍ଥ ଏବଂ ଯୁବପିଢ଼ିଙ୍କ ସହ ସାରା ଦେଶର ଭବିଷ୍ୟତ ପ୍ରତି ଏକ ବଡ଼ ବିପଦ। ଏହି ସଂଗ୍ରାମରେ ବିଜୟ ଲାଭ ପାଇଁ ସେ ଆଧ୍ୟାତ୍ମିକ ଗୁରୁ, ଯୁବବର୍ଗ ଏବଂ ମା'ମାନଙ୍କୁ ଏକାଠି ହେବାକୁ अनुरोध कर।
2: मेरा आप सबसे विनम्र आग्रह कि देश के आने वाले 100 वर्ष के भविष्य के लिए सभी सरकारों को एक साथ एक मंच पर आना होगा, सभी विभागों को जनता को गाइड करने वाले संतों को भी जोड़ना पड़ेगा और युवाओं पर घर में अपना रसूख रखने वाली हमारी मातृशक्ति को भी इसमें जोड़ना पड़ेगा, तभी जाकर इस लड़ाई के खिलाफ हम पूर्णतया सफल हो सकते हैं।
1: ସ୍ୱରାଷ୍ଟ୍ରମନ୍ତ୍ରୀ ତଥ୍ୟ ରଖି କହିଛନ୍ତି, 2004-2014 ମଧ୍ୟରେ ପ୍ରାୟ 26 ଲକ୍ଷ କିଲୋଗ୍ରାମ ସିନ୍ଥେଟିକ୍ ଡ୍ରଗ୍ସ ଜବତ ହୋଇଥିଲା। ଏହାର ତୁଳନାରେ 2014-2026 ମଧ୍ୟରେ ଏହି ପରିମାଣ ବୃଦ୍ଧି ପାଇ 1,18,00,000 କିଲୋଗ୍ରାମରେ ପହଞ୍ଚିଛି, ଯାହା ସରକାରଙ୍କ ଅଭିଯାନର ସଫଳତାକୁ ଦର୍ଶାଉଛି। ନାର୍କୋଟିକ୍ସ ନିୟନ୍ତ୍ରଣ ବ୍ୟୁରୋ NCB ଅନେକ ଅନ୍ଲାଇନ୍ ପୋର୍ଟାଲ ବିକଶିତ କରିଛି। ନିଶା ସମ୍ବନ୍ଧୀୟ ମାମଲାଗୁଡ଼ିକର ସୂଚନା ଏହି ପୋର୍ଟାଲରେ ସମୟସୀମା ମଧ୍ୟରେ ଅପଲୋଡ଼ କରିବାକୁ ଶ୍ରୀ ଶାହା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୁଲିସ୍ ମହାନିର୍ଦ୍ଦେଶକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଭିଜନ ଡକ୍ୟୁମେଣ୍ଟ ଅନ୍ ନାର୍କୋଟିକ୍ସ କଣ୍ଟ୍ରୋଲ 2026-2029ର ଉନ୍ମୋଚନ କରିଛନ୍ତି। ଏହା ନିଶା ଚାହିଦା ହ୍ରାସ, ଯୋଗାଣ ବନ୍ଦ ଏବଂ ନିଶାମୁକ୍ତି ପାଇଁ ଏକ ରୂପରେଖ ପ୍ରସ୍ତୁତ କରିବ। ଏଥିସହ ଶ୍ରୀ ଶାହା ଏକ ସ୍ୱତନ୍ତ୍ର ଅଭିଯାନର ଆରମ୍ଭ କରିଛନ୍ତି, ଯାହା ଅଧୀନରେ ପ୍ରାୟ 6,000 କୋଟି ଟଙ୍କା ମୂଲ୍ୟର 2,09,500 କିଲୋଗ୍ରାମରୁ ଅଧିକ ଜବତ ନିଶାଦ୍ରବ୍ୟକୁ ସମ୍ପୂର୍ଣ୍ଣ ରୂପେ ନଷ୍ଟ କରି ଦିଆଯିବ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଅପରେସନ୍ ଆମିଷ୍ଟାର୍ଡ଼ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି।

ଏହି ଅପରେସନ ଅନ୍ତର୍ଗତ ଭୂକମ୍ପ ପରବର୍ତ୍ତୀ ସହାୟତା ପାଇଁ ଭାରତୀୟ ବାୟୁସେନାର 2 C-17 ବିମାନକୁ ଭେନେଜୁଏଲା ଅଭିମୁଖେ ଉଡ଼ାଣ ଭରିଛି। ସ୍ପାନିଶ ଭାଷାରେ ଆମିଷ୍ଟାଟ ଶବ୍ଦର ଅର୍ଥ ହେଉଛି ବନ୍ଧୁତା। ଭାରତ ଏବଂ ଭେନେଜୁଏଲା ସମ୍ପର୍କକୁ ଦର୍ଶାଇ ଏହି ଅଭିଯାନର ନାମକରଣ କରାଯାଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ସହାୟତା ସାମଗ୍ରୀ ମଧ୍ୟରେ ଭାରତୀୟ ସେନାର ଭ୍ରାମ୍ୟମାଣ କ୍ଷେତ୍ରୀୟ ହସ୍ପିଟାଲର ଏକ ୟୁନିଟ୍ ସାମିଲ ଥିବାବେଳେ ଭୂକମ୍ପ ପ୍ରଭାବିତ ଲୋକଙ୍କ ପାଇଁ 35 ଟନ୍ରୁ ଅଧିକ ଜରୁରୀକାଳୀନ ରିଲିଫ୍ ସାମଗ୍ରୀ, ଜୀବନ ରକ୍ଷାକାରୀ ଔଷଧ ଏବଂ ଚିକିତ୍ସା ଉପକରଣ ପଠାଯାଇଛି। ଏହି ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ମଧ୍ୟରେ 2 ଅତ୍ୟାଧୁନିକ ଭ୍ରାମ୍ୟମାଣ ହସ୍ପିଟାଲ ଭୀଷ୍ମ କ୍ୟୁବ୍ ମଧ୍ୟ ରହିଛି, ଯାହା ଅତି କମ୍ ସମୟରେ ଆହତମାନଙ୍କର ଚିକିତ୍ସା କରିବାରେ ସହାୟକ ହେବ। ବିପଦ ସମୟରେ ଭେନେଜୁଏଲା ସରକାର ଏବଂ ସେଠାକାର ଜନସାଧାରଣଙ୍କ ସହ ଭାରତର ସମର୍ଥନ ନେଇ ପ୍ରତିବଦ୍ଧତା ରହିଛି ବୋଲି ବୈଦେଶିକ ମନ୍ତ୍ରୀ ପ୍ରକାଶ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 2 କର୍ଣ୍ଣାଟକ ଗସ୍ତରେ ଯିବେ। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଥିବା ନାଦପ୍ରଭୁ ଶ୍ରୀ କେମ୍ପେ ଗୌଡ଼ାଙ୍କ 517ତମ ଜନ୍ମବାର୍ଷିକ ଉତ୍ସବରେ ଉପରାଷ୍ଟ୍ରପତି ଯୋଗଦେବେ। ଆସନ୍ତା ରବିବାର ଦିନ ସେ ବେଙ୍ଗାଲୁରୁରେ ଆୟୋଜିତ ନିଶାମୁକ୍ତ ଭାରତ ସମ୍ମିଳନୀରେ ଯୋଗଦେବେ। ରାଜୀବ ଗାନ୍ଧୀ ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସ ଏବଂ ଆନ୍ତର୍ଜାତିକ ନିଶାଦ୍ରବ୍ୟ ବେଆଇନ ଚୋରା ଚାଲାଣ ଓ ଅପବ୍ୟବହାର ନିରୋଧୀ ଦିବସ ଅବସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ତାଙ୍କ ଭୁଟାନ ପ୍ରତିପକ୍ଷ ଇଜାଙ୍ଗ ଡେ ଥାପାଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ଶିକ୍ଷା ଓ ଦକ୍ଷତା ବିକାଶ କ୍ଷେତ୍ରରେ ସହଯୋଗ ବଢ଼ାଇବା ନେଇ ଆଲୋଚନା କରିଛନ୍ତି। ଶ୍ରୀ ପ୍ରଧାନ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ଏହି ଆଲୋଚନା ମୁଖ୍ୟତଃ ଶିକ୍ଷକମାନଙ୍କ ତାଲିମ, ଦକ୍ଷତା ବିକାଶ ଏବଂ ରୋଜଗାର ଉପରେ ଆଧାରିତ ଥିଲା। ଏଥିସହ ଡିଜିଟାଲ ଶିକ୍ଷା, କୃତ୍ରିମ ବୁଦ୍ଧିମତା, ସ୍ଥାୟୀ ପର୍ଯ୍ୟଟନ, ପାରମ୍ପରିକ ଚିକିତ୍ସା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ରକ୍ଷା ଉପରେ ମଧ୍ୟ ଉଭୟ ନେତା ଆଲୋଚନା କରିଛନ୍ତି। ଶିକ୍ଷା, ନୂତନ ଜ୍ଞାନକୌଶଳ ପ୍ରୟୋଗ ଏବଂ ଦକ୍ଷତା ନିର୍ମାଣ ଭଳି ବଡ଼ ପ୍ଲାଟଫର୍ମରେ ଉଭୟ ଦେଶ ମିଳିତ ଭାବେ କାର୍ଯ୍ୟ କରିବାର ଅନେକ ସୁଯୋଗ ରହିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଭାରତ ଓ ଭୁଟାନର ଏହି ଭାଗିଦାରୀ ଆମର ସମାନ ଆଶା, ଆକାଂକ୍ଷା ଏବଂ ଆଧ୍ୟାତ୍ମିକ ସମ୍ପର୍କ ଆଧାରରେ ଗଢ଼ି ଉଠିଥିବାର କେନ୍ଦ୍ରମନ୍ତ୍ରୀ କହିଛନ୍ତି। ବୈଠକରେ ଉଭୟ ଦେଶ ଶିକ୍ଷା, ଦକ୍ଷତା ଏବଂ ଜ୍ଞାନର ଆଦାନ ପ୍ରଦାନକୁ ଅଧିକ ସଶକ୍ତ କରିବା କ୍ଷେତ୍ରରେ ସହମତି ପ୍ରକାଶ କରିଛନ୍ତି। ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତା ମାସ 1-3 ପର୍ଯ୍ୟନ୍ତ ନୂଆଦିଲ୍ଲୀ ଗସ୍ତରେ ଆସି 16 ଭାରତ ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଏହି ସମ୍ମିଳନୀ ଦ୍ୱାରା ଉଭୟ ଦେଶ ମଧ୍ୟରେ ଥିବା ସମସ୍ତ ସହଯୋଗର ସମୀକ୍ଷା କରାଯିବା ସହ ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଏକ ବଡ଼ ସୁଯୋଗ ମିଳିବ। ଉଭୟ ଦେଶ ପାରସ୍ପରିକ ସ୍ୱାର୍ଥ ସମ୍ମିଳିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ନିଜ ନିଜର ମତ ବିନିମୟ କରିବେ। ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ସାନାଇ ତାକାଇଚିଙ୍କର ଏହା ପ୍ରଥମ ଭାରତ ଗସ୍ତ। ପୂର୍ବରୁ ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15 ବାର୍ଷିକ ଶିଖର ସମ୍ମିଳନୀ ପାଇଁ ଟୋକିଓ ଗସ୍ତ କରିଥିଲେ। କୋଲକାତାର ତାରତଲା ଅଟ୍ଟାଳିକା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା 15 ବୃଦ୍ଧି ପାଇଛି। ଆହତମାନଙ୍କୁ କୋଲକାତାର SSKM ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘଟଣାସ୍ଥଳରେ ଏବେ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ୍ ଏହି ମାମଲାରେ ଜଣେ ସରକାରୀ ଅଧିକାରୀଙ୍କ ସମେତ ମୋଟ 6 ଗିରଫ କରିଛି। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତକାଲି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଛି। ଜାତିସଂଘର ଆନ୍ତର୍ଜାତିକ ସାମୁଦ୍ରିକ ସଂଗଠନ IMO ଆଜି ହର୍ମୁଜ୍ ପ୍ରଣାଳୀ ଦେଇ ଚାଲିଥିବା ଜାହାଜ ଏସ୍କର୍ଟ ଅଭିଯାନକୁ ସାମୟିକ ଭାବେ ବନ୍ଦ କରିଦେଇଛି। ଓମାନ ନିକଟରେ ଏକ ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ ପରେ IMO ଏହି ପଦକ୍ଷେପ ଗ୍ରହଣ କରିଛି। ଏହି ଆକ୍ରମଣ ଯୋଗୁଁ ଇରାନ ସହ ହୋଇଥିବା ପ୍ରାରମ୍ଭିକ ଅସ୍ତ୍ରବିରତି ସଫଳ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ତାଇୱାନର ଏଭରଗ୍ରୀନ୍ ମେରାଇନ୍ କମ୍ପାନୀ କହିଛି, ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ସମୟରେ ଏକ ଅଜଣା ବସ୍ତୁ ସେମାନଙ୍କ କଣ୍ଟେନର ଜାହାଜରେ ବାଜିଥିଲା। ତେବେ ଜାହାଜଟି ସେହି ଜଳପଥରୁ ସୁରକ୍ଷିତ ଭାବେ ବାହାରି ଆସିଛି ଏବଂ ସେଥିରେ ଥିବା କର୍ମଚାରୀ ଓ ସାମଗ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ଅନ୍ୟପକ୍ଷରେ ଆମେରିକାର 2 ଅଧିକାରୀ ଏହି ଆକ୍ରମଣ ପାଇଁ ଇରାନକୁ ଦାୟୀ କରିଛନ୍ତି। ଇରାନ ପ୍ରଶାସନ ଚେତାବନୀ ଦେଇ କହିଛି, ସେମାନଙ୍କ ଦ୍ୱାରା ଅନୁମୋଦିତ ରୁଟ୍ ବାହାରେ ଯାଉଥିବା ଜାହାଜଗୁଡ଼ିକୁ କୌଣସି ସୁରକ୍ଷା ଗ୍ୟାରେଣ୍ଟି ଦିଆଯିବ ନାହିଁ। IMO ମହାନିର୍ଦ୍ଦେଶକ ଆର୍ସେନିଓ ଡୋମିଙ୍ଗୁଏଜ୍ କହିଛନ୍ତି, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏହି ଅଭିଯାନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଜାପାନରେ 2 ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ମେଖଲା ଏବଂ ହିଗୋସର ପ୍ରଭାବରେ ସେଠାରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ସମଗ୍ର ଦେଶରେ ଯାତାୟତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ ହେବାର ଆଶଙ୍କା ଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯିବା ସହ ପ୍ରାୟ 1,00,000 ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବା ପାଇଁ ଜରୁରୀକାଳୀନ ନିର୍ଦ୍ଦେଶ ଦିଆଯାଇଛି। ପ୍ରତିକୂଳ ପାଗ ଯୋଗୁଁ ଏପର୍ଯ୍ୟନ୍ତ 200 ଅଧିକ ବିମାନର ଉଡ଼ାଣ ବାତିଲ କରାଯାଇଥିବା ନେଇ ଜାପାନ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିସହ ଅନେକ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ଏବଂ କେତେକ ମୁଖ୍ୟ ଏକ୍ସପ୍ରେସ୍ ୱେକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି।

0: ଯାହା ହଉ, ଚାଷ କାମ ଏବେ ଦିନକୁ ଦିନ ଭାରି ଜୋରସୋରରେ ଚାଲିଛି। ଏଇ ଦେଖ, ଆଗ କାଳରେ ମାନେ ଆମ ବାପ ଅଜା ଅମଳରେ ପାରମ୍ପରିକ ଢଙ୍ଗରେ ସବୁ ଚାଷ କାମ ହଉଥିଲା। ଇଏ ଜଗାନା ବି ସେଇ ସମୟରେ ଚାଷ କରୁଥିଲେ। କେଜାଣି କେତେ ଲାଭ ପାଉଥିଲେ, କେତେ କ୍ଷତି ହଉଥିଲା, ସେ କଥା ସେମାନଙ୍କୁ ଜଣା। କିନ୍ତୁ ବର୍ତ୍ତମାନ ତ ଯୁଗ ଯେମିତି ଉନ୍ନତି ହଉଛି, ଆଉ ଲୋକ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି, ଆମର ଚାଷ କରିବା ପାଇଁ ମଧ୍ୟ ସରକାର ବିଭିନ୍ନ ପ୍ରକାର ଯୋଜନା ପ୍ରୋତ୍ସାହନ ଯୋଗାଇ ଦଉଛନ୍ତି ଚାଷୀ ଭାଇ ଭଉଣୀ ମାନଙ୍କୁ। ଆଉ ତା ସାଙ୍ଗରେ କିଭଳି ଭାବରେ ଅଧିକ ଲାଭବାନ ହେଇପାରିବା, ତା ପୁଣି କମ ସମୟରେ ଆଉ କମ ପରିଶ୍ରମରେ, ସେଥିପାଇଁ ମଧ୍ୟ ତାଲିମ ପୁରା ଦଉଛନ୍ତି। ହେଲେ ଜଗାନା କୁଆଡେ ଗଲେ କେଜାଣି, କହିଥିଲେ କୋଠ ଘରକୁ ଆସିବେ ବୋଲିକି।
1: ହେଇଟି ମା, ତୋ କଥା ସରିନି, ଜଗାନା କୁଆଡେ ଯାଇନାହାନ୍ତି, ଏଇ ତୋ ପଛେ ପଛେ ହାଜର।
0: ଇଏ ଜଗାନା ଏଇଠି ଆଗେ ଓଳିକି ହଉଛି।
1: କୋଟି ପରମାୟୁ ହେଇଥାଉ, ଯେ ଦେହପା କେମିତି ଅଛି, ଚାଷବାସ ସବୁ ଭଲ ଚାଲିଛି ତ?
0: ଇଏ କଣ କରିବା ଜଗାନା, ଦେହପା ତ ମଝିରେ ମଝିରେ ଖରାପ ହେଇଯାଉଛି। କେତେବେଳେ ଥଣ୍ଡା କାଶ ହେଲାଣି, କେତେବେଳେ ଜ୍ୱର ହେଲାଣି, ତାକୁ ପୁଣି ଡାକ୍ତରଙ୍କୁ ଦେଖେଇକି ପରାମର୍ଶ ନେଇକି ଔଷଧ ଖାଉଛି, ଆଉ ଇଏ ଟିକେ ଆୟୁର୍ବେଦିକ ଯୋଉ ତୃଣମୂଳ ରହିଛି ତାକୁ ଟିକେ ଚିକିତ୍ସା କରିକି ଦେହପା ଟିକେ ଭଲ ହେଲାଣି ବା।
1: ଭଲ କରିଛୁ ମା, ଦେହ ଆମର ଖରାପ ହେଲେ ଯାହା ହେଲେ ବି ଆମେ ଡାକ୍ତରଙ୍କୁ ଦେଖେଇଦେବା ଭଲ। ଡାକ୍ତରଙ୍କର ପରାମର୍ଶ ଅନୁସାରେ ଆମେ ଯଦି ଔଷଧ ଖାଇବା ଦେହ ଭଲ ହେଇଯିବ, ଆଉ ଆମେ ସୁସ୍ଥ ରହିଲେ ବିଲରେ ଖଟିବା ନା।
0: ଠିକ କଥା ଜଗାନା, ଏଇ ଯୋଉ ସୁସ୍ଥ କଥାଟା କହିଲ, ସୁସ୍ଥ କଥାରୁ ଗୋଟେ ଜିନିଷ ମୋର ମନେ ପଡିଲା। ଆଗ କାଳରେ ଆମର ଚାଷୀ ଭାଇ ଭଉଣୀ ମାନେ କିଭଳି ଭାବରେ ଚାଷ କାମ କରୁଥିଲେ, ଖାଉଥିଲେ ପିଉଥିଲେ ସୁସ୍ଥ ରହୁଥିଲେ। କିନ୍ତୁ ଏଇ ଏବେ ଦେଖ, ବିଭିନ୍ନ ପ୍ରକାର ଚାଷ କାମକୁ ଆଗେଇ ନେଲେଣି, ତାପରେ ସରକାରଙ୍କର ବିଭିନ୍ନ ପ୍ରକାର ଯୋଜନା ରହୁଛି, ତା ସାଙ୍ଗରେ ଜଗାନା ସବୁଠାରୁ ବଡ ଜିନିଷ ହେଲା ଆମେ ଅଧିକ ଚାଷ କରିବା ଆଶାରେ ଏ ଯୋଉ ରାସାୟନିକ ସାର ଗୁଡିକ ଦେଇଦଉନି କି, ଦେହଟା ଅଧିକ ଖରାପ ହେଇଯାଉଛି ଯେ ସେ ସବୁ ପନିପରିବା ଖାଇକି ପରା।
1: ସତ କଥା କହିଛୁ ମା, ସେଇଥିପାଇଁ ଏବେ ବିଶେଷଜ୍ଞ ମାନେ କହୁଛନ୍ତି ଜୈବିକ ପଦ୍ଧତିରେ ଚାଷ କରିବା ଦରକାର। ଆଉ ସେଇ କଥା ମଧ୍ୟ ଆମର ଅନେକ ଚାଷୀ ଭାଇ ଭଉଣୀ ମାନେ ବୁଝିଗଲେଣି। ସେମାନେ ଗୋବର ଖତ, ଜିଆ ଖତ, କମ୍ପୋଷ୍ଟ ଖତ ଏଇସବୁ ବ୍ୟବହାର କରିକି ଯୋଉ ଚାଷ କରୁଛନ୍ତି, ସେସବୁ ପନିପରିବା ଦେହ ପାଇଁ ହିତକର।
0: ସତ କଥା କହିଲ ଜଗାନା, ଏଇ ଦେଖ, ଏଇ ଯୋଉ ଆମର ଜନସଂଖ୍ୟା ଯେମିତି ବଢିବାରେ ଲାଗିଛି, ଆମର ଖାଦ୍ୟ ମଧ୍ୟ ସେତିକି ଅଧିକ ଦରକାର କି ନାହିଁ?
1: ନିଶ୍ଚିତ ଭାବରେ।
0: ହଁ, ଆମର ବିଜ୍ଞାନର ମାତ୍ରା ଯେମିତି ଆମର ପ୍ରତ୍ୟେକଟି ଜାଗାରେ ବଢି ଚାଲିଛି, ସମସ୍ତେ ବିଜ୍ଞାନକୁ ଅଧିକ ଭାବରେ ପ୍ରାଧାନ୍ୟ ଦଉଛନ୍ତି, ସେମିତି ଚାଷ କାର୍ଯ୍ୟକୁ ମଧ୍ୟ ସମସ୍ତେ ପ୍ରାଧାନ୍ୟ ଦଉଛନ୍ତି। ଜୟ ବିଜ୍ଞାନ ଜୟ କିଷାନ, ଆମର ବିଜ୍ଞାନକୁ ଯେମିତି ଆମେ ସମ୍ମାନ ଦଉଛେ, ଆମ ଚାଷୀ ଭାଇ ଭଉଣୀ ମାନଙ୍କୁ ମଧ୍ୟ ସେମିତି ସମ୍ମାନ ଦବା ଦରକାର, ନୁହେଁ କି?

0: ବ୍ୟବସ୍ଥା ଆଉ ଏଇ ଯୋଉ ବିଜ୍ଞାନ ତାରି ବଳରେ ଆମର ଅନେକ କୃଷି ଯନ୍ତ୍ରପାତି ବାହାରିଛି ଯାହାକି ଆମର ଚାଷକୁ ଆହୁରି ସୁଗମ କରିଦେଇଛି। ଆମର ଚାଷୀ ଭାଇ ଭଉଣୀ ମାନଙ୍କର ସମୟ ବଞ୍ଚୁଛି, ଅଳ୍ପ ସମୟରେ ସେଇ ବିଲରେ ସେମାନେ ଅଧିକ ପରିମାଣରେ ଭଲ ଫସଲ କରିପାରୁଛନ୍ତି।
1: ଆଉ ତା ସାଙ୍ଗରେ ଜଗନ୍ନାଥ ସମନ୍ୱିତ ଚାଷ, କମ ସମୟରେ କମ ପରିଶ୍ରମରେ ବିଭିନ୍ନ ପ୍ରକାର ମିଶ୍ରିତ ଚାଷ କରିକି ମଧ୍ୟ ସେମାନେ ଲାଭବାନ ହେଇପାରୁଛନ୍ତି। ଆଉ ଏକକ ଚାଷକୁ କେହି ବି ଆପଣଉ ନାହାନ୍ତି, ସମସ୍ତେ ସମନ୍ୱିତ ଚାଷକୁ ଆପଣଉଛନ୍ତି। ଆଉ ତା ସାଙ୍ଗରେ ମାଟିର ସ୍ୱାସ୍ଥ୍ୟକୁ ଦେଖିକି ସେମାନେ ଚାଷ କରିବା ଦ୍ୱାରା ଯୋଉ ମାଟିରେ ଯୋଉ ଚାଷ ହେଇପାରିବ ତାକୁ ମଧ୍ୟ ସେମାନେ କରିକି ବେଶ ଆଗକୁ ଆସିପାରୁଛନ୍ତି।
0: ନିଶ୍ଚିତ ଭାବରେ
1: ହଁ, ଏଇ ମାଟି କଥାରୁ ମୋର ଗୋଟିଏ କଥା ମନେ ପଡିଲା ଜଗାନାବା।
0: କଣ?
1: ଆମର ଜୁନ ମାସ 1 ତାରିଖରୁ ଜୁନ ମାସ 30 ତାରିଖ ଯାଏ ଆମ ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ସରକାର ଗୋଟେ ସଚେତନତା କାର୍ଯ୍ୟକ୍ରମ କରିଛନ୍ତି,
0: ଜାଣିଛି? ସେ ହଉଛି କ୍ଷେତ ବଚାଓ ଅଭିଯାନ।
1: ହଁ,
0: ସାରା ଦେଶରେ ଚାଲିଛି। ଆଉ ବିଶେଷ ଭାବରେ ଆମେ ନିଜର କିଭଳି ଭାବରେ ବିଲରେ ମାଟି ଅଛି ତାର ଗୁଣବତ୍ତା ସମ୍ପର୍କରେ ପରୀକ୍ଷା କରାଇ ନେବା ଆଉ ଜୈବିକ ପଦ୍ଧତିକୁ ଆପଣେଇବା, ସେଇଥିପାଇଁ ଆମର ଦେଶର ମାନ୍ୟବର କୃଷିମନ୍ତ୍ରୀ ସେ ତାଙ୍କର ଉଦ୍ୟମ କରିଛନ୍ତି ଏବଂ ବିଭିନ୍ନ କ୍ଷେତ୍ରରେ ଥିବା କୃଷି ବୈଜ୍ଞାନିକମାନେ ସେ ଚାଷୀ ଭାଇ ଭଉଣୀମାନଙ୍କର ବିଲକୁ ଯାଇ ସେ ଜୈବିକ ପଦ୍ଧତିରେ କେମିତି ଚାଷ କରିପାରିବେ ସେ ବାଟ ମଧ୍ୟ ବତାଉଛନ୍ତି।
1: ତେବେ ଏହା ଆମର ମଧ୍ୟପ୍ରଦେଶର ରାଇସେନ ଅନ୍ତର୍ଗତ ରାମସିଆ ଗ୍ରାମରେ ଏହି କାର୍ଯ୍ୟକ୍ରମ ରଖିଛନ୍ତି, ଯେଉଁଥିରେ କି ବିଭିନ୍ନ ପ୍ରକାର ସଫଳତା ପାଇଥିବା ଚାଷୀ ଭାଇ ଭଉଣୀ, ଅନେକ ବିଶେଷଜ୍ଞ, କୃଷିଜୀବୀ, ବିଭିନ୍ନ ରାଜ୍ୟର କୃଷି ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏମାନଙ୍କୁ ନେଇ ଏହାର ବଡ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଆଉ ମୂଳ ଲକ୍ଷ୍ୟ ହେଲା ଜଗାନା, ମାଟିର ସ୍ୱାସ୍ଥ୍ୟକୁ ଆମେ ସୁରକ୍ଷିତ ରଖିପାରିବା, ମାଟିରେ ଅଧିକ ମାତ୍ରାରେ ରାସାୟନିକ ସାର ନ ଦେଇକି ଯୋଉ କଥାଟି ତମେ କହିଲ ଯେ ଜୈବିକ ଖତ ସାର ଅଧିକ ମାତ୍ରାରେ ଦେବା, ଫସଲ ଚାଷ କରିବା ପୂର୍ବରୁ ଖାସ କରିକି ମାଟିର ସ୍ୱାସ୍ଥ୍ୟକୁ ପରୀକ୍ଷା କରିବା, ବା ଆମେ ଯାହାକୁ ମୃତ୍ତିକା ପରୀକ୍ଷା ବା ସଏଲ ଟେଷ୍ଟିଂ କହୁଛେ, ଏସବୁକୁ ପରୀକ୍ଷା କରିବା ଦ୍ୱାରା ଆମେ ଆଗକୁ ଯାଇପାରିବା। ଏବଂ ତା ସହିତ ଏଥିପାଇଁ ଆମର ଚାଷୀ ଭାଇ ଭଉଣୀମାନଙ୍କୁ ମଧ୍ୟ ଏ ବିଷୟରେ ଆମେ ସଚେତନ କରିପାରିବା, ଏହା ହିଁ ଏହି କାର୍ଯ୍ୟକ୍ରମର ବା ଏହି ଅଭିଯାନର ମୂଳ ଲକ୍ଷ୍ୟ। ତେବେ ଆମର ମାନ୍ୟବର କୃଷି ମନ୍ତ୍ରୀ ଏ ବିଷୟରେ କଣ କହୁଛନ୍ତି ବା କଣ ବାର୍ତ୍ତା ଦେଉଛନ୍ତି, ଚାଲ ସେଇ ବାର୍ତ୍ତାଟିକୁ ଶୁଣି ନବା।
0: ଚାଲ ଶୁଣିବା।
2: ହଉ, ଆଜ ଯୋ କାର୍ଯ୍ୟକ୍ରମ ହମ କର ରହେ ହୈ ଓ ଅପନି ଧରତି ମାତା କେ ଲିଏ କର ରହେ ହୈ। ଔର କ୍ୟୋଁ କରନା ପଡା ୟେ କାର୍ଯ୍ୟକ୍ରମ ମେରେ କିସାନ ଭାଇଓ, ଆଜ ଧରତି କି ହାଲତ ୟେ ହୋ ଗଈ ହୈ କି ଲଗାତାର ହମନେ ଖାଦ, ପେଷ୍ଟିସାଇଡ, କୀଟନାଶକ ଦବାଇ, ଡାଲ ଡାଲ କେ ଐସି ହାଲତ କର ଦି କି ଧରତି ମାତା ବିମାର ହୋନେ ଲଗି। ଏକ ସୀମା ହୋତି ହୈ ଖାଦ କି, ଖାଦ ଡାଲନେ ସେ ମନା ନହିଁ କର ରହା, ଖାଦ ଡାଲେ ଲେକିନ କିତନା ଡାଲେ ଆଖିର ଉସକେ ବାରେ ମେ ବିଚାର କରନା ପଡେଗା। ଫିର ଇଲ୍ଲୀ ମାରନା ହେ, କୀଡ଼େ ମକୋଡ଼େ ଯୋ ଫସଲ ମେ ଲଗତେ ହୈ, ଦେ ସ୍ପ୍ରେ ଐସି ହାଲତ କର ଦି କି ଧରତି ମାତା ବେଚୈନ ହୋ ଗଈ ଔର ଅବ ପୁକାର କେ କହ ରହି ହୈ ମେରେ ବେଟା ବେଟିଓ ମେ ତୁମେ ଜୀବନ ଦେତି ହୁଁ, ମେ ତୁମ୍ହାରେ ଲିଏ ଫସଲେ ପୈଦା କରତି ହୁଁ, ନଦିଆ ମେରେ ସିନେ ସେ ହୋକେ ବହତି ହୈ ଜୋ ତୁମେ ପାନି ଦେତି ହୈ, ପେଡ଼ ଯୋ ତୁମେ ଅକ୍ସିଜନ ଦେତେ ହୈ ଓ ମେରେ ପେଟ ପେ ଉଗତେ ହୈ, ଲେକିନ ତୁମ ୟେ କ୍ୟୋଁ କର ରହେ ହୋ, ଇତନା ଜ୍ୟାଦା ଖାଦ ଡାଲୋଗେ, ଇତନା ଜ୍ୟାଦା ପେଷ୍ଟିସାଇଡ କୀଟନାଶକ ଦବାଇୟା ଡାଲୋଗେ ତୋ ଉସସେ ମାଁ କୋ କଷ୍ଟ ହୋତା ହୈ, ଧରତୀ କୋ କଷ୍ଟ ହୋତା ହୈ ଔର କିସାନ ଭାଇଓ ମିତ୍ର କି ଜୋ ଜୀବ ହୈ କୀଟ ଅଭି ବାତ କର ରହେ ଥେ ମୁଠି ଭର ମିଟ୍ଟି ମେ ଅଗର ମାଇକ୍ରୋସ୍କୋପ ସେ ଦେଖୋଗେ ତୋ କରୋଡୋ ଛୋଟେ ଛୋଟେ ଜୀବ ହୈ ଜୀବ ଔର ୟେ ଜୀବ କ୍ୟା କରତେ ହୈ ୟେ ଜୀବ ଅଗର ଜିନ୍ଦା ରହତେ ହୈ ତୋ ଧରତୀ ସେ ପୋଷକ ତତ୍ଵୋଁ କୋ ଖିଞ୍ଚତେ ହୈ ଔର ଫସଲୋଁ କୋ ଉନସେ ଆଇରନ ହୋ, ଜିଙ୍କ ହୋ, ବୋରାସ ହୋ, ଅଲଗ ଅଲଗ ତରହ କେ ତତ୍ଵ ମିଲତେ ହୈ, ଲେକିନ ହମନେ ପେଷ୍ଟିସାଇଡ ଡାଲ ଡାଲ କେ ବୋ ମିତ୍ର କୀଟ ହି ମାର ଡାଲେ, ଉନକୀ ସଂଖ୍ୟା ବହୁତ କମ ହୋ ଗଈ। ଆପ ଦେଖୋ ପୁରାନେ ଜମାନେ ମେ ଜବ ହମ ବୋନୀ କରତେ ଥେ ତୋ ଖେତ କି ମିଟ୍ଟି କିତନୀ ଭୁର ଭୁରି ରହତି ଥି, କିତନି ଆପ ବଖର ଡାଲ କେ ଦେଖୋ, ଆପ ହଲ ଡାଲ କେ ଦେଖୋ, ଆପ ଟ୍ୟୁବୱେଲ ଖୋଦ କେ ଦେଖୋ, ଭୁର ଭୁରି ଥି, ତୁରନ୍ତ ଗଡ୍ଡା ହୋ ଜାତା ଥା ଔର ଆଜ ଖୋଦ କେ ଦେଖୋ କିତନି କଡ଼ି ହୋ ଗଈ ହୈ, ପାନି ଦେ ଦେ କେ ଫିର ହମ ଜମିନ କୋ ଫିର ସେ ଖେତୀ କେ ଲାୟକ ବନାତେ ହୈ। ତୋ ଆଜ ମେ ପୁରେ ଦେଶ ସେ କହ ରହା ହୁଁ, ମେ ୟେ ନହିଁ କହ ରହା କି ଖାଦ ନହିଁ ଡାଲନା ହୈ, ପ୍ରାକୃତିକ ଖେତୀ ଏକ ଉପାୟ ହୈ, ବିନା ୟେ ଯୋ କେମିକାଲ ଫର୍ଟିଲାଇଜର ହୈ, ରାସାୟନିକ ଖାଦ ହୈ, ଇସକେ ବିନା ଭି ଅଚ୍ଛୀ ଫସଲ ପୈଦା କି ଜା ସକତି ହୈ, ଲେକିନ ଆଜ ମେ ଆପସେ ୟେ କହନେ ନହିଁ ଆୟା କି ଖାଦ ନହିଁ ଡାଲନା ହୈ, ଆଜ ମେ ୟେ କହନେ ଆୟା ହୁଁ କି ଡାଲନା ତୋ ହୈ, ଲେକିନ ୟେ ତୋ ବିଚାର କର ଲୋ କିତନା ଡାଲନା ହୈ।
1: ହେଇଟି ଜଗାନା, ଇଏ କୃଷି ମନ୍ତ୍ରୀଙ୍କର ବାର୍ତ୍ତାଟିଏ ତ ଆମେ ଶୁଣିଲେ, କିନ୍ତୁ ଏବେ ଭଜନଟିଏ ଶୁଣିଲେ କେମିତି ହୁଅନ୍ତା?
0: ବଢିଆ ହୁଅନ୍ତା, ଚାଲ ଶୁଣିବା।
1: ହଉ।

0: ବୁଝିଲୁ ମା?
1: ହଁ ଜଗନ୍ନାଥ।
0: ଭଜନଟି ପୁରା ମନକୁ ପାଇଲା, ଆମର କଣ୍ଠଶିଳ୍ପୀ ଆଉ ଗୀତିକାରଙ୍କୁ ଧନ୍ୟବାଦ ଦେଇ ଆମେ ଯିବା ଆଲୋଚନାକୁ।
1: ହଁ, ଇଏ ହେଇଟି ଜଗନ୍ନାଥ, ତମକୁ ଆମ୍ବ ଖାଇବାକୁ ଭଲ ଲାଗେ କି ନାହିଁ କହିଲ?
0: ଭଲ ଲାଗେ, ଆମ୍ବ ଖାଇବାକୁ କାହାକୁ ଭଲ ନ ଲାଗିବ।
1: ହେଲେ ଆମ୍ବ ସମସ୍ତଙ୍କର ପ୍ରିୟ ଯେ, କିନ୍ତୁ ଆମେ ଯେତେବେଳେ ଆମ୍ବ ସବୁ ଖାଇସାରୁଛେ ବା ଯେତେବେଳେ ସରିଯାଉଛି, ତାପରେ ସେ ଯୋଉ ବଗିଚାର ଯତ୍ନ ନବା ଆମର ଦାୟିତ୍ୱ କି ନାହିଁ କହିଲ?
0: ନିହାତି ଭାବରେ, ଆମେ ଖାଲି ତ ଫଳ ଖାଇଲେ ହବନି, ଫଳ ବଗିଚାର ଯତ୍ନ ନେଲେ ସେଇ ଗଛ ଆହୁରି ଅଧିକ ଫଳ ଦବ।
1: ହଁ, ତେବେ ଆଜି ଆମର ସେଇ ଉପରେ ଆଲୋଚନାଟିଏ ରହିଛି, ଆମ୍ବ ଫସଲରେ ଅମଳ ପରବର୍ତ୍ତୀ ବଗିଚାର ଯତ୍ନ।
0: ଭଲ କଥା, ଆମେ ଜାଣିଯିବା ଦରକାର।
1: ହଁ, ତେବେ ମୁଁ ଏ ବିଷୟରେ ଆମର ବିଶେଷଜ୍ଞ ମହାଶୟଙ୍କ ସହିତ ଆଲୋଚନା କରୁଛି, ତେବେ ଟିକେ ଶୁଣ, ଆଉ ଆମର ଅନ୍ୟ ଚାଷୀ ଭାଇ ଭଉଣୀ ମାନେ ମଧ୍ୟ ଶୁଣନ୍ତୁ।
0: ଚାଲ ଶୁଣିବା।
1: ହଉ ଶ୍ରୋତା ବନ୍ଧୁ, ଆଜି ଆମର ଆଲୋଚନାର ବିଷୟବସ୍ତୁଟି ରହିଛି ଆମ୍ବ ଫସଲରେ ଅମଳ ପରବର୍ତ୍ତୀ ବଗିଚାର ଯତ୍ନ। ତେବେ ଏ ସମ୍ପର୍କରେ ଅଧିକ ଆଲୋଚନା କରିବା ପାଇଁ ଆମ ସହିତ ଷ୍ଟୁଡିଓରେ ଉପସ୍ଥିତ ରହିଛନ୍ତି ଶୁଭ୍ରାଜ୍ୟୋତି ମିଶ୍ର, ସହକାରୀ ପ୍ରାଧ୍ୟାପିକା, ଉଦ୍ୟାନ ବିଭାଗ, ସୋଆ ଭୁବନେଶ୍ୱର। ତେବେ ଚାଲନ୍ତୁ ମ୍ୟାଡମ୍ଙ୍କୁ ସ୍ୱାଗତ କରିବା ଆମର ଏହି କାର୍ଯ୍ୟକ୍ରମକୁ। ମ୍ୟାଡମ୍ ନମସ୍କାର।
2: ନମସ୍କାର,
1: ଆପଣଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛି। ତେବେ ମ୍ୟାଡମ୍, ଆଜି ଯାହା ଆମର ବିଷୟବସ୍ତୁଟି ରହିଛି ଯେ ଆମ୍ବ ଫସଲରେ ଅମଳ ପରବର୍ତ୍ତୀ ବଗିଚାର ଯତ୍ନ, ବର୍ତ୍ତମାନ ସମୟରେ ତ ଦେଖିବାକୁ ଗଲେ ଆମେ ଯାହା ବି ଚାଷ କରିବା ନିଶ୍ଚିତ ଭାବରେ ବଗିଚାର ଯତ୍ନଟା ନେବାକୁ ପଡିବ, ଯେହେତୁ ଆମ୍ବ ଅମଳ ହେଇସାରିଲାଣି। ତେବେ ବର୍ତ୍ତମାନ ସମୟରେ ବଗିଚାର ଯତ୍ନ ନେବା ନିହାତି ଦରକାର, କାରଣ ତାପରେ ଚାଷୀ ଭାଇ ଭଉଣୀମାନେ ଅନ୍ୟାନ୍ୟ ଚାଷ ମଧ୍ୟ କରିବେ, ପୁଣି କାଣ୍ଡଛାଣ୍ଡ ବ୍ୟବସ୍ଥା ରହିଛି ଆମ୍ବ ବଗିଚାର। ତେବେ ଏଇଠି କୁହନ୍ତୁ ଯେ ଅମଳର ଠିକ ପରେ ପରେ ଆମ୍ବ ବଗିଚାରେ ଆମେ କାହିଁକି ଯତ୍ନ ନେବା ଦରକାର, ଯୋଉଟାକି ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଆବଶ୍ୟକ ରହିଛି?
2: ଆମ୍ବ ଫସଲର ଅମଳ ପରବର୍ତ୍ତୀ ସମୟରେ, ଯେମିତିକି ଆମେ ଦେଖିବା ଆମ୍ବ ତିନୋଟି କିସମର ଥାଏ, ସହଳ କିସମ, ମଧ୍ୟବର୍ତ୍ତୀ କିସମ ଏବଂ ଲେଟ୍ କିସମ। ପ୍ରତି କିସମର ଆମ୍ବ ଆମେ ଅମଳ କରିସାରିଲା ପରେ ଗଛଟିର ସୁଚାରୁ ରୂପରେ ଯତ୍ନ କଲେ ପର ବର୍ଷକୁ ଭଲ ଅମଳ ଆସିଥିବ। କାରଣ ଯେଉଁ ଗଛଟିରେ ଆମ୍ବ ପ୍ରଚୁର ଭାବରେ ଫଳିଛି, ସେଇ ଗଛଟି ତାର ଖାଦ୍ୟଶସ୍ୟକୁ କିମ୍ବା ତାର ଯାହା ଷ୍ଟୋର ଫୁଡ୍ ମେଟେରିଆଲ ଆମେ କହୁ, କିମ୍ବା ତାର ସଂଗୃହିତ ଖାଦ୍ୟକୁ ସେ ଫଳ ଆକାରରେ ଆମକୁ ଦେଇଦେଲା। ତେବେ ଗଛ ପାଖରେ ଏବେ ବହୁତ କମ୍ ପରିମାଣର ଖାଦ୍ୟ ରହିଲା, ଯାହାକି ତାର ଭେଜିଟେଟିଭ୍ ଗ୍ରୋଥ କିମ୍ବା ଗ୍ରୋଥରେ ସହାୟକ ହେବ। ତେଣୁ ଗଛକୁ ଆମେ ସୁଚାରୁ ରୂପରେ ପରିଚାଳନା କଲେ ପରବର୍ତ୍ତୀ ବର୍ଷ ମଧ୍ୟ ଆମେ ଭଲ ଭାବରେ ଅମଳ ପାଇପାରିବା।
1: ତେବେ ଚାଷୀଟି ମୁଖ୍ୟତଃ କେଉଁ କେଉଁ ଦିଗ ପ୍ରତି ଖାସ କରିକି ଯତ୍ନବାନ ହେବା ଆବଶ୍ୟକ ଏ ଦିଗରେ?
2: ଏହି ଦିଗରେ ଚାଷୀଟିକୁ ପ୍ରଥମତଃ ଖାଦ୍ୟଶସ୍ୟ କିମ୍ବା ଆମର ପୋଷକ ତତ୍ତ୍ୱର ନିୟନ୍ତ୍ରଣ, ଜଳର ଭଲ ଭାବରେ ନିଷ୍କାସନ, କାଟଛାଟ, ରୋଗ ପୋକର ଦମନ।
1: ତେବେ ଅମଳ ପରବର୍ତ୍ତୀ ପୋଷକ ବା ଖାଦ୍ୟସାର ପରିଚାଳନା କିଭଳି ଭାବରେ କରାଯିବା ଦରକାର?
2: ଆମେ ସାଧାରଣତଃ ଆମ୍ବ ଗଛକୁ ଦେଖିଲେ, ଯେହେତୁ ଆମ୍ବ ଗଛଟି ବହୁତ ବର୍ଷ ଯାଏଁ ଜମିରେ ରୁହେ, ଆମେ କମର୍ସିଆଲ ଇଲ୍ଡ ପାଆନ୍ତି 10 ବର୍ଷରୁ ନେଇ 30 ବର୍ଷ ଯାଏଁ, ତେଣୁ ପ୍ରତି ବର୍ଷ ଆମ୍ବ ଗଛକୁ ଆମେ ଉନ୍ନତ ଭାବରେ ତାର ଖାଦ୍ୟସାରର ପରିଚାଳନା କରିବା ଆବଶ୍ୟକ। ଆମେ ଦେଖିଲେ ବର୍ଷକୁ ଗୋଟିଏ ଆମ୍ବ ଗଛ ତାର ଅଭିବୃଦ୍ଧି ଏବଂ ଫଳ ପାଇଁ ଦରକାର କରିଥାଏ 2 କିଲୋ ୟୁରିଆ, 2 କିଲୋ ସିଙ୍ଗିଲ ସୁପର ଫସ୍ଫେଟ୍ ଏବଂ 2.5 କିଲୋ ମ୍ୟୁରେଟ ଅଫ୍ ପଟାସ। ଏହା ସହ ଭଲ ଭାବରେ ସଢି ଯାଇଥିବା ଗୋବର ଖତ 5-10 ଟୋକେଇ। ଏହି ପ୍ରତି ସାରକୁ ଆମେ ଗଛକୁ 2 ଥର ଦବା, ଗୋଟିଏ ବର୍ଷା ଦିନର ଆରମ୍ଭରେ ଏବଂ ଗୋଟିଏ ବର୍ଷା ଦିନର ସରୁ ସରୁ। ତେଣୁ ପ୍ରଥମତଃ ଚାଷୀଟିଏ ତା ଗଛରୁ ଅମଳ ନେଇସାରିଲା ପରେ ଗଛର ଚତୁର୍ପାର୍ଶ୍ୱକୁ ସଫା କରି ଯେଉଁ ଜାଗାରେ ଗଛର ସୁସ୍ଥ ଚେର ଅଛି, ଯିଏକି ଖାଦ୍ୟ ଗ୍ରହଣ ଏବଂ ଜଳ ଗ୍ରହଣ କରୁଛି, ତାକୁ ଆମେ ଫିଡର ରୁଟ୍ ଜୋନ୍ କହୁ। ଦିନ 12ଟା ବେଳେ ଆପଣ ଫିଡର ରୁଟ୍ ଜୋନ୍ ଜାଣିବା ପାଇଁ ଦିନ 12ଟା ବେଳେ ଆପଣ ଗଛର ଯେଉଁ ଅଂଶରେ ଛାଇ ପଡୁଥିବ ସେଇ ଅଂଶରେ ତାର ଫିଡର ରୁଟ୍ ଜୋନ୍ ଅଛି, ତାକୁ 15 ସେଣ୍ଟିମିଟର ଗହିରରେ ଗଛର ଚାରିପଟରୁ ଖୋଳି ସେଇ ଜାଗାରେ ଆପଣ ତାର ଯାହା ବି ପୋଷକ ତତ୍ତ୍ୱ, ଯେମିତିକି ଆପଣଙ୍କର ୟୁରିଆ, ଫସ୍ଫରସ୍ ଏବଂ ପଟାସ୍, ତା ସହିତ ସୋଡ଼ା ଗୋବର ଖତକୁ ଭଲ ଭାବରେ

0: ମିଶ୍ରଣ କରି ସେହି ଜାଗାରେ ଦେବା, ମାଟି ଘୋଡ଼େଇ ତାକୁ ଅଳ୍ପ ପରିମାଣରେ ପାଣି ଦେବା। ଏହା ସହ ଯଦି ଆମେ ପୂର୍ବରୁ ଦେଖୁଛେ କି ଗଛରେ କିଛିଟା ଆଇରନ୍, ଜିଙ୍କ ଏବଂ ବୋରନ୍ର ଅଭାବ ରହିଛି, ଭଲ ଭାବରେ ଆମେ ଦେଖିପାରିବା ପତ୍ରରୁ, ତେବେ ଆମେ ଗଛକୁ ଆଇରନ୍ ସଲଫେଟ୍, ବୋରନ୍ କିମ୍ବା ବୋରାକ୍ସ ଏବଂ ଜିଙ୍କ ସଲଫେଟ୍ ଛିଞ୍ଚାଇ ମାଧ୍ୟମରେ ଦେବା। 2% କିମ୍ବା 2 ଗ୍ରାମ ଆଇରନ୍ ସଲଫେଟ୍, ତାପରେ ବୋରନ୍ ଏବଂ ଜିଙ୍କ ସଲଫେଟ୍ ମିଶ୍ରଣ କରି ପାଣି ଗୋଟେ ଲିଟର ପାଣିରେ ଆମେ ଗଛର ପତ୍ରରେ ଭଲ ଭାବରେ ସିଞ୍ଚନ କରିଦେବା। ଏହା ଛଡ଼ା ଆମେ ଗ୍ରୀନ୍ ମ୍ୟାନ୍ୟୁରିଂ ଯାହାକୁ କୁହନ୍ତି କିମ୍ବା ସବୁଜ ସାର, ତାହାକୁ ମଧ୍ୟ କରିପାରିବା, କାରଣ ବର୍ଷା ଦିନେ ଆମକୁ ପୁଣି ପାଣି ଦେବାକୁ ପଡ଼ିବନି ଏବଂ ଜମିଟିକୁ ଭଲ ଭାବରେ 2 ଓଳ ଚାଷ କରି ଏଥିରେ ଆମେ ଧନିଚା ହେଉ କିମ୍ବା କାଉପି ହେଉ ବୁଣିଦେବା। ଗଛଟି ଯେତେବେଳେ 60 ଦିନ ପାଖାପାଖି ପହଞ୍ଚିଯିବ, ଫୁଲ ଆସିବା ସମୟ ଆସିଯିବ, ଚାଷ କରି ଜମିରେ ମିଶ୍ରଣ କରିଦେବା, ତାଦ୍ଵାରା ଗଛଟି ମଧ୍ୟ ଭଲ ଭାବରେ ସବୁଜ ସାର ପାଇପାରିବ।
1: ଆଚ୍ଛା, ତେବେ ମ୍ୟାଡାମ ଏଥିରେ କଣ କାଣ୍ଠଛନ୍ ବ୍ୟବସ୍ଥା ନିହାତି କରିବାକୁ ପଡେ କି?
0: ଆଜ୍ଞା, ଏଥିରେ କାଟଛାଟ ବ୍ୟବସ୍ଥା, ଯେତେ ବି ଆମେ ଫଳ ଗଛ ଦେଖନ୍ତି, ଯଦି ଆମେ ଭଲ ଭାବରେ ତାକୁ କାଟଛାଟ କରୁନାହିଁ କିମ୍ବା ଆମେ ଯଦି ତାକୁ ସାଇଣ୍ଟିଫିକାଲି କହିବା ଟ୍ରେନିଂ ପ୍ରୁନିଂ କରୁନାହିଁ, ତେବେ ଗଛଟି ବହୁତ ବଡ଼ ଏବଂ ତାର ଅଭିବୃଦ୍ଧି ବହୁତ ଅଧିକା ହେଇଯିବ, ଯାହାଦ୍ୱାରା ଗଛଟି ଘଞ୍ଚ ହୋଇଯିବ ଏବଂ ଘଞ୍ଚ ହେଇଗଲେ ଆମେ ଜାଣନ୍ତି ସବୁ ପତ୍ର ଭଲ ଭାବରେ ଖରା ପାଇବେନି ଏବଂ ତାଙ୍କ ଫଟୋସିନ୍ଥେସିସ୍ କରିପାରିବେନି କିମ୍ବା ଫୁଡ୍ ମେଟେରିଆଲ ତାଙ୍କର ଯାହା କାର୍ବୋହାଇଡ୍ରେଟ ବନେଇ ପାରିବେନି। ତ ଗଛଟି ର ପତ୍ର ହିଁ ଖାଦ୍ୟ ବେଶୀ ଖାଇଯିବ, ଯାହା ଫଳ ଖାଇବା କଥା ପତ୍ର ଖାଇଯିବ। ସେ ତା ସହ ଆମେ ଦେଖିବାକୁ ପଡିବ କି ଆମ୍ବ ଗଛରେ ସାଧାରଣତଃ ଫୁଲ ସେଇ ଡାଳରେ ଆସେ ଯେଉଁ ଡାଳଟି 4-5 ମାସ ଓଲ୍ଡ କିମ୍ବା 5 ମାସର ଡାଳ, ତେଣୁ ଆମେ ଯଦି ଫଳ ଆସିବା ପରେ ପରେ କିମ୍ବା ଫଳ ତୋଳି ନେଲା ପରେ ପରେ ଡାଳଟିକୁ କାଟି ଦଉଛେ, ତେବେ ଯେଉଁ ନୂଆ ଡାଳଟିକୁ ଅଳିବ ସେ ପୁଣି ନେକ୍ସଟ ଫୁଲ ଆସିବା ସମୟକୁ 4-5 ମାସର ହୋଇଯାଇଥିବ, ତେଣୁ ଆମର ଫୁଲ ସଂଖ୍ୟା ବଢିଯିବ କିମ୍ବା ଆମେ ଯାହାକୁ ମ୍ୟାଙ୍ଗୋର ଫ୍ଲାୱାର ପାନିକିଲ କୁହନ୍ତି ତାହା ବଢିଯିବ। ତେଣୁ ଆମ୍ବକୁ ଭଲ ଭାବରେ ଆମେ ପ୍ରତି ବର୍ଷ ତାର ଫଳ ନେଇ ସାରିବା ପରେ ଟ୍ରେନିଂ ପ୍ରୁନିଂ କିମ୍ବା କାଟଛାଟ କରିବା ଦରକାର।
1: ଆଚ୍ଛା, ତେବେ ମ୍ୟାଡାମ ଏଇଠି ଗୋଟେ କଥା ପଚାରିବାକୁ ଚାହିଁବି ଯେ ଆମ ଚାଷୀ ଭାଇଟି ଯେତେବେଳେ ଏଇ ଆମ୍ବ ଫସଲ କରୁଛି, କିଛି ଅନ୍ତଃ ଫସଲ ଚାଷ କରାଯାଇପାରିବ କି?
0: ଆଜ୍ଞା, ଆମ୍ବ ଗଛରେ ମୁଖ୍ୟତଃ ଯେବେ ଯାଏ ଆମେ ଦେଖନ୍ତି ଗଛଟି ତାର ପୁରା ଛାଇ ଗୋଟେ ଗଛରୁ ଆଉ ଗୋଟେ ଗଛର ଛାଇ ମିଶି ଯାଉନି, ମଝିରେ ଆମର ଖରା ପଡୁଛି, ସେଇ ସମୟରେ ଆମେ ଅନ୍ତଃଫସଲ କୌଣସି ପ୍ରକାରର ନେଇପାରିବା। ଯେମିତିକି ଆମେ ଫୁଲ ମ୍ୟାରିଗୋଲ୍ଡ ହେଲା କିମ୍ବା ଆମର ପରିବା ଟମାଟୋ ବାଇଗଣ କିମ୍ବା ପଲସେସ୍ ବି ହେଲା, ଯେମିତି ବିରି ମୁଗ, ଆମେ କୌଣସି ବି ଅନ୍ତଃଫସଲ ନେଇପାରିବା। ତା ସହିତ ଯେତେବେଳେ ଆମ୍ବ ଗଛଟି ବଡ଼ ହୋଇଯାଉଛି, ଆମେ ସେ ମଧ୍ୟରେ ଏବେ ଦେଖିବାକୁ ପାଉଛେ କି ଆମେ ଡ୍ରାଗନ୍ ଫ୍ରୁଟ୍ ଲଗେଇ ପାରିବା 2 ଆମ୍ବ ଧାଡ଼ି ମଧ୍ୟରେ, ଡ୍ରାଗନ୍ ଫ୍ରୁଟ୍ ମଧ୍ୟ ବହୁତ ଲାଭଦାୟକ। ଏହା ସହିତ ଆମ୍ବର ଛାଇରେ ଆମେ ସପୁରୀ ପଣସ କରିପାରିବା, ତା ମଧ୍ୟରେ ଆପଣ ବରକୋଳି ଚାଷ ମଧ୍ୟ କରିପାରିବେ। ତେଣୁ ଅନ୍ତଃଫସଲ ଯେବେ ଯାଏ ଆମେ ଅଳ୍ପ ଖରା ପାଉଛେ 2 ଧାଡ଼ି ମଧ୍ୟରେ, ଆମେ ଆରାମସେ ଅନ୍ତଃଫସଲ କରିପାରିବା,
1: ଛାଇ ସ୍ଥାନରେ ମଧ୍ୟ ସପୁରୀ ପଣସ ହେଇପାରିବ।
0: ଆଜ୍ଞା,
1: ତେବେ ଏଇଟା ଆଉ ଗୋଟେ ମୋର ପ୍ରଶ୍ନ ରହିବ ମ୍ୟାଡାମ, ଯେତେବେଳେ ଚାଷୀ ଭାଇ ଭଉଣୀ ମାନେ ଯାହା ବି କିଛି ଚାଷ କରୁଛନ୍ତି, ନିଶ୍ଚିତ ଭାବରେ ଚାଷରେ ସମସ୍ୟା ଦେଖାଯାଉଛି, ଯେମିତିକି ରୋଗ ପୋକ ସମସ୍ୟା, ତେବେ ଏଇ ଆମ୍ବ ଫସଲରେ ସେମିତି କିଛି ରୋଗ ପୋକ ସମସ୍ୟା ଦେଖାଯାଇଥାଏ କି?
0: ଆଜ୍ଞା, ଆମ୍ବ ଫସଲରେ ମୁଖ୍ୟତଃ ରୋଗ ପୋକର ପ୍ରାଦୁର୍ଭାବ ଯେତେବେଳେ ଆମ୍ବ ଫୁଲ ଆସେ ସେତେବେଳେ ବହୁତ ପରିମାଣରେ ଦେଖାଯାଏ। ଫୁଲ ଏବଂ ଫଳ ଅମଳ ପରେ ଆମ୍ବ ଗଛରେ ରୋଗ ପୋକର ପ୍ରାଦୁର୍ଭାବ କିଛି ପରିମାଣରେ କମି ଯାଇଥାଏ, ସେତେବେଳେ ଚାଷୀ ଭାଇମାନେ ୟା ପ୍ରତି ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁ ଯଦି ଆମେ ସେହି ସମୟରେ ମଧ୍ୟ ରୋଗ ପୋକର ପରିଚାଳନା ଠିକ ଭାବରେ କରୁଛେ, ତ ପରବର୍ତ୍ତୀ ସମୟରେ ଆମେ ଭଲ ଅମଳ ପାଇପାରିବା। ରୋଗ ମଧ୍ୟରେ ଆମ୍ବ ଫସଲରେ ମୁଖ୍ୟତଃ ପାଉଡ୍ରି ମିଲ୍ଡ୍ୟୁ କିମ୍ବା ପାଉଁଶିଆ ରୋଗ, ପତ୍ର ବା ଫଳରେ ଦାଗ ରୋଗ, ଯାଦୁଆ ରୋଗ ଏବଂ କଳାଫିମ୍ପି ରୋଗ ଦେଖାଯାଇଥାଏ। ପାଉଁଶିଆ ରୋଗର ଦମନ ପାଇଁ ଆମେ ସଲଫର ପାଉଡର 2 ଥର 15 ଦିନ ଇଣ୍ଟରଭାଲରେ ଗଛର ଯେତେ ପତ୍ର ଥିବା ସ୍ଥାନରେ ଆମେ ତାକୁ ଛିଞ୍ଚନ କରିପାରିବା, ଛିଞ୍ଚି ପାରିବା। ଆନ୍ଥ୍ରାକ୍ନୋଜ୍ର କଣ୍ଟ୍ରୋଲ ପାଇଁ କିମ୍ବା ଆନ୍ଥ୍ରାକ୍ନୋଜ୍ ବା ପତ୍ର ଫଳର ଦାଗ ପାଇଁ ଆମେ ବାଭିଷ୍ଟିନ୍ 1 ଗ୍ରାମ ପ୍ରତି ଲିଟର ଅଫ୍ ୱାଟରରେ ମିଶାଇ ସିଞ୍ଚନ କରିପାରିବା। ବ୍ୟାକ୍ଟେରିଆଲ କାଙ୍କର ବା ଯାଦୁଆ ରୋଗ ପାଇଁ ଆମେ ଷ୍ଟ୍ରେପ୍ଟୋସାଇକ୍ଲିନ୍, ଯେହେତୁ ଏଟା ବ୍ୟାକ୍ଟେରିଆର ଡିଜିଜ୍, ଗୋଟେ ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ପ୍ରତି ଲିଟର ଅଫ୍ ୱାଟରରେ ମିଶାଇ ଆମେ ସିଞ୍ଚନ କରିବା। ଏବଂ କଳା ଫିମ୍ପି ବା ସୁଟି ମୋଲ୍ଡ, ଏହି ରୋଗଟି ସାଧାରଣତଃ ଯେଉଁ ଜାଗାରେ ଅଧିକ ପରିମାଣରେ ସକିଙ୍ଗ ଇନ୍ସେକ୍ଟ କିମ୍ବା ପତ୍ରରୁ ଖାଦ୍ୟ

0: ସାର ଶୋଷୁଥିବା ପୋକ ଲାଗିଥାନ୍ତି ସେଇ ଜାଗାରେ ଦେଖାଯାଇଥାଏ। ତେଣୁ ୟାର ଦମନ ପାଇଁ ଆମେ ପୋକ ନିୟନ୍ତ୍ରଣ କରିବା ସହିତ ଭଲ ଭାବରେ ଯଦି ପାଣିକୁ ସ୍ପ୍ରେ କରିଦେବା ପତ୍ର ଉପରେ ତ ତାହା ଛାଡ଼ିଯିବ। ଏବଂ ଯଦି ଦେଖିବା ଆମେ ପୋକର ଦମନ ପାଇଁ ମ୍ୟାଙ୍ଗୋ ହପର ବା ଆମ୍ବ ଡାହାଣି, ଧଳା ଜଉଆ ପୋକ, ଏଇ ଦୁଇ ଜଣ ସୁଟି ମୋଲ୍ଡ ବା କଳା ଫିମ୍ପି ରୋଗ କରନ୍ତି, ତାର କଣ୍ଟ୍ରୋଲ ପାଇଁ ଆମକୁ କାର୍ବାରିଲ 1.5 ଗ୍ରାମ କିମ୍ବା 1.5 ଗ୍ରାମ ଗୋଟେ ଲିଟର ପାଣିରେ ମିଶାଇ ଗଛକୁ ସ୍ପ୍ରେ କରିବା ଦରକାର। ଧଳା ଜଉଆ ପୋକ ମୁଖ୍ୟତଃ ତାର ଶାବକ ଅକ୍ଟୋବର ମାସରେ ମାଟିରୁ ବାହାରି ଗଛ ଉପରକୁ ଚଢ଼େ, ତେଣୁ ଆମେ ତାର କଣ୍ଟ୍ରୋଲ ପାଇଁ ଗଛ ଚାରିପଟେ ଗୋଟେ ପଲିଥିନ ବ୍ୟାଣ୍ଡ ଦେଇଦେବା କିମ୍ବା ଗଛ ଚାରିପଟେ ପେଟ୍ରୋଲିୟମ ପ୍ରଡକ୍ଟ କିଛି ଲଗେଇଦେଲେ ସେ ଆଉ ଗଛ ଉପରକୁ ଉଠିପାରିବନି। ତା ସହ ଆମେ ଅକ୍ଟୋବର ମାସରେ ଜମିକୁ ଭଲ ଭାବରେ ପାଣି ମଡ଼େଇ ଦେବା ତ ତା ଶାବକଟି ମୃତ୍ୟୁବରଣ କରିବ। ଏବଂ ଅନ୍ୟ ଗୋଟିଏ ପୋକର ସମସ୍ୟା ହେଲା କାଣ୍ଡବିନ୍ଧା ପୋକ, ଯାହାକି ଆମର କାଣ୍ଡ କିମ୍ବା ଯେଉଁ ଡାଳ ଗୁଡ଼ିକୁ ୱିକ୍ କରିଦିଏ, ରୋଗାକ୍ରାନ୍ତ କରାଇଦିଏ। ସେହି ଜାଗାରେ ଆମେ କାଣ୍ଡବିନ୍ଧା ପୋକର ସମସ୍ୟା ପାଇଁ ଆମେ ବାରମ୍ବାର ଡାଳ ଗୁଡ଼ିକୁ ଦେଖିବା ଦରକାର ଏବଂ ଯେଉଁ ସଢା ଫଳ କିମ୍ବା କିଛି ଅପରିଷ୍କାର ଜିନିଷ ପତ୍ର ତାକୁ ଦୂର ଜାଗାକୁ ନେଇ ପୋଡ଼ିଦେବା ଆବଶ୍ୟକ।
1: ଆଚ୍ଛା, ତେବେ ନିଶ୍ଚିତ ଭାବରେ ଯଦି ଏସବୁ ଜିନିଷକୁ ଆମ ଚାଷୀ ଭାଇ ଭଉଣୀ ମାନେ ଧ୍ୟାନ ଦେବେ ଆଗକୁ ତାହେଲେ ଯାଇପାରିବେ। ତେବେ ଆଗାମୀ ବର୍ଷରେ ଉନ୍ନତ ଫଳ ଆସିବା ପାଇଁ କଣ ସବୁ ପ୍ରସ୍ତୁତି କରିବା ଦରକାର ଚାଷୀ ଭାଇଟିଏ?
0: ପ୍ରଥମତଃ ଆମେ ଯାହା ପୂର୍ବରୁ ଡିସ୍କସନ କଲେ ତାହା ବ୍ୟତୀତ ଆମେ ଆମ୍ବ ଗଛରେ ଦେଖନ୍ତି ଗୋଟିଏ ସମସ୍ୟା, ଯାହାକି ଅଲ୍ଟରନେଟ୍ ବିୟରିଂ, ଏ ବର୍ଷ ଭଲ ଫଳ ଆସିବ, ନେକ୍ସଟ ବର୍ଷ ଫଳ ଆସିବନି କିମ୍ବା ବହୁତ କମ୍ ଫଳ ଆସିବ। ତେଣୁ ଆମେ ପ୍ରଥମେ ଆମ୍ବ ଚୟନ କଲାବେଳେ ଅଲ୍ଟରନେଟ୍ ବିୟରିଂ ଭେରାଇଟି ବାଦ ଯୋଉଗୁଡା ରେଗୁଲାର ବିୟରିଂ ଭେରାଇଟି ଯେମିତିକି ଆମ୍ରପଲ୍ଲି ସେହିପରି ଭେରାଇଟି ଆମେ ନେବା ଦରକାର। ଏବଂ ତାପରେ ମନେକର ଆମେ ଅଲରେଡି ଗଛ ଲଗେଇ ସାରିଛେ, ଏବେ ଆମକୁ ପ୍ରତିବର୍ଷ ଫଳ ଆସିବା ଦରକାର, ତ ଆମେ ଗୋଟିଏ ଗ୍ରୋଥ ରିଟାର୍ଡାଣ୍ଟ ଅଛି ଯାହା ନାଁ କି ପାକ୍ଲୋବୁଟାଜୋଲ, ଏହା ମାର୍କେଟରେ କଲ୍ଟାର ନାମରେ ମିଳେ, ତାକୁ ଆପଣ ସଏଲରେ ଡ୍ରେଞ୍ଚ କରେଇବା ଦରକାର, ମାନେ ସଏଲରେ ତା ପାଣିକୁ ଅଳ୍ପ ଅଳ୍ପ କରି ଢାଳିବା ଦରକାର। ଯେମିତିକି ପାକ୍ଲୋବୁଟାଜୋଲକୁ ଆପଣ 4-8 ଗ୍ରାମ ପାକ୍ଲୋବୁଟାଜୋଲ ଗୋଟେ ଲିଟର ପାଣିରେ ମିଶାଇ ଯୋଉ ଡ୍ରେଞ୍ଚଟି ଆପଣ ଖୋଳିଥିବେ ସାର ଏବଂ ଗୋବର ଖତ ଦେବା ପାଇଁ ସେଇ ଡ୍ରେଞ୍ଚ ମଧ୍ୟରେ ଢାଳିଦେବେ। ତା ବ୍ୟତୀତ ଆପଣ ଡ୍ରେଞ୍ଚ ଯଦି କରିପାରିନାହାନ୍ତି ଛୋଟ ଛୋଟ ଗାତ କରି ଗଛର ଚାରିପଟେ ଗଛ ମୂଳେ ଚାରିପଟେ ଅଳ୍ପ ଅଳ୍ପ ଢାଳିଦେବେ ଏବଂ ତାର 3-4 ଘଣ୍ଟା ପରେ ଗଛକୁ ଭଲ ଭାବରେ ପାଣି ଦେଇଦେବେ। ତ ପାକ୍ଲୋବୁଟାଜୋଲ ଗଛର ଗ୍ରୋଥକୁ କିମ୍ବା ଯୋଉ ପତ୍ରର ଗ୍ରୋଥକୁ କମେଇ ଫୁଲର ଗ୍ରୋଥକୁ ବଢ଼େଇଥାଏ। ଏହା ବାଦ ଆପଣ ଗୋଟେ ଯେମିତିକି ଆମେ ଖାଦ୍ୟ ସାର କହୁଛେ KNO3 ବା ପୋଟାସିୟମ ନାଇଟ୍ରେଟ, ତାକୁ ମଧ୍ୟ ଆପଣ ନେଇପାରିବେ। ପୋଟାସିୟମ ନାଇଟ୍ରେଟ 20 ଗ୍ରାମ ଗୋଟେ ଲିଟର ପାଣିରେ ମିଶାଇ ତାକୁ ଗଛର ପତ୍ର ଥିବା ଅଂଶରେ ଭଲ ଭାବରେ ସ୍ପ୍ରେ କରିଦେବେ। ପାଖାପାଖି 15-20 ଦିନ ଇଣ୍ଟରଭାଲରେ ଆପଣ 2 ଥର ସ୍ପ୍ରେ କରିବେ, ତଦ୍ଵାରା ପରବର୍ଷ ଫୁଲ ଆସିବା ବଢ଼ିଯିବ। ଏବଂ ଧ୍ୟାନ ଦେବେ ପାକ୍ଲୋବୁଟାଜୋଲ ଆପଣଙ୍କୁ ଅକ୍ଟୋବର ମାସରେ ଦେବାର ଅଛି, ଅକ୍ଟୋବର ମାସରେ ଆପଣ ଡ୍ରେଞ୍ଚିଂ କରିବାର ଅଛି, ଏବଂ ପୋଟାସିୟମ ନାଇଟ୍ରେଟକୁ ଆପଣ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ସ୍ପ୍ରେ କରିବାର ଅଛି।
1: ଆଚ୍ଛା, ତେବେ ଏଇଠି ମ୍ୟାଡାମ ଶେଷରେ ଚାଷୀ ଭାଇ ଭଉଣୀମାନଙ୍କୁ ଆଉ କଣ ବାର୍ତ୍ତା ଦେବେ ଏ ଦିଗରେ?
0: ଯେହେତୁ ଆମେ ଏବେ ଆମ୍ବ ଚାଷରେ ଅଗ୍ରଣୀ ଭୂମିକା ନିଭାଉଛେ, ଢେଙ୍କାନାଳରୁ ଆମ ଆମ୍ବ ବିଦେଶକୁ ଯାଇପାରୁଛି, ତେଣୁ ପ୍ରତ୍ୟେକ ଚାଷୀ ଭାଇ ଭଉଣୀମାନେ ଯେଉଁମାନେ ଆମ୍ବ ଚାଷ କରୁଛନ୍ତି ବୈଜ୍ଞାନିକ ଭିତ୍ତିରେ ଭଲ ଭାବରେ ଆମ୍ବ ଚାଷ କଲେ ସେମାନେ ସଫଳ ହୋଇପାରିବେ।
1: ଆଚ୍ଛା, ଯାହା ହଉ, ଆଜି ବହୁତ ଭଲ ଲାଗିଲା ଯେ ଆପଣଙ୍କ ସହିତ ଏ ବିଷୟରେ ଅଧିକ କିଛି ଆଲୋଚନା କରିଥିବାରୁ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର ମ୍ୟାଡମ।
2: ବୁଝିଲୁ ମା?
1: ହଁ ଜଗନ୍ନାଥ।
2: ବିଶେଷଜ୍ଞ ମହୋଦୟା ଖୁବ ସୁନ୍ଦର ଭାବରେ ସବୁ ବର୍ଣ୍ଣନା କରି କହିଲେ। ଆମର ଅନେକ ଚାଷୀ ଭାଇ ଭଉଣୀମାନଙ୍କର ଆମ୍ବ ବଗିଚା ଅଛି, ସେମାନେ ଆମ୍ବ ଏଇ ଯେଉଁ ଋତୁରେ ବହୁତ କିଛି ସେମାନଙ୍କର ଭଲ ଆମ୍ବ ସେମାନେ ସେଠି ଫସଲ କରି ତାକୁ ବିକ୍ରି ବଟା କରି ଲାଭବାନ ହୋଇଛନ୍ତି। ତେଣୁ ଅମଳ ପରବର୍ତ୍ତୀ ଯତ୍ନ ସେମାନେ କିଭଳି ଭାବରେ ନେବେ, ଯାହାଫଳରେ କି ଆଗାମୀ ଋତୁରେ ମଧ୍ୟ ଆହୁରି ସୁନ୍ଦର ଭାବରେ ସେମାନେ ଆମ୍ବ ପାଇପାରିବେ, ସବୁ କଥା ସେମାନେ ଜାଣିପାରିଥିବେ।
1: ସତ କଥା କହିଲେ ଜଗନ୍ନାଥ। ତେବେ ହଉ, ଏଥର ମହାଶୟଙ୍କୁ ଧନ୍ୟବାଦ ଦେଇକି ଚାଷୀ ଭାଇଙ୍କର ଗୋଟିଏ ଅନୁଭୂତି ରହିଛି, ସେ କିଭଳି ଭାବରେ ମହୁ ଚାଷ କରିକି ବେଶ ସଫଳତା ପାଇପାରିଛନ୍ତି, ଚାଲ ତାଙ୍କର ଅନୁଭୂତି ଟିକେ ଶୁଣି ନବା।
2: ଚାଲ ଶୁଣିବା।
1: ହଉ
3: ଭାଇ, ଆପଣଙ୍କର ପରିଚୟ ଦେଲେ।
4: ମୋ ନାଁ ଶ୍ରୀ ବିଶ୍ୱନାଥ ଚୌଧୁରୀ, ଗ୍ରାମ ଗଡ଼ତୁରିହ, ନିମାପଡ଼ା, ପୁରୀ।
3: ଆପଣଙ୍କ ଅଞ୍ଚଳରେ ସବୁ କି ପ୍ରକାର ଚାଷବାସ କରାଯାଏ?
4: ଆମର ସେଠି ମାଛ ଚାଷ, ମହୁ ଚାଷ, ଧାନ ଚାଷ ହେଲା ମୁଖ୍ୟ ଚାଷ, ତା ସହିତ ଗୋପାଳନ।
3: କିନ୍ତୁ ଆଜି ଆମର ଆଲୋଚନାର ବିଷୟ ରହିଛି ମହୁ ଚାଷ। ଆପଣ ମହୁ ଚାଷ ଉପରେ ନିଜର ଅଭିଜ୍ଞତା କହିବେ। ତେବେ ଭାଇ, ମହୁ ଆପଣ କେତୋଟି ବାକ୍ସ ବସେଇଛନ୍ତି?

0: ମୋ ପାଖରେ ଏବେ 15ଟି ବାକ୍ସ ରହିଛି ନିଜସ୍ୱ। ମହୁମାଛି ହେଉଛି ଜଣେ ଗୃହପାଳିତ କୀଟ, ଏଇ ଆମ ସାଙ୍ଗରେ ରହିବେ। ମହୁମାଛି ହେଉଛି ଚାଷୀର ବନ୍ଧୁ। ମହୁମାଛି ଯଦି ଏଇ ପୃଥିବୀରେ ନ ରହିବେ 2-3 ବର୍ଷ ପରେ ପୃଥିବୀ ନଷ୍ଟ ହୋଇଯିବ। କାରଣ ମହୁମାଛି ଯେତେକ ଫୁଲ ଫଳ ଆମେ ଦେଖୁଛେ, ପରାଗ ସଙ୍ଗମ ଦ୍ୱାରା ଫଳ ସୃଷ୍ଟି ହେଉଛି, ଫୁଲରୁ ଫଳ ସୃଷ୍ଟି ହେଉଛି। ତେଣୁ ମହୁମାଛି ମାନେ ପରାଗ ସଙ୍ଗମ କରିବାର 70% କାର୍ଯ୍ୟ ସେମାନେ ନିର୍ବାହ କରୁଛନ୍ତି,
1: ଯାହା ଯୋଗୁଁ ଆମେ ମହୁ ଚାଷ କରୁଛନ୍ତି। ଅନ୍ୟ ଭାଇ ଆପଣଙ୍କ କଥା ଶୁଣି ମହୁ ଚାଷ କରିବେ, ତାର ନିହାତି ଆବଶ୍ୟକୀୟ ଜିନିଷ ଗୁଡିକ କଣ ରହିବ?
0: ଆବଶ୍ୟକ ଜିନିଷ ହଉଛି ମହୁ ବାକ୍ସ ପାଇଁ ଆମକୁ ୱାନ୍ ଟାଇମ୍ ଇନଭେଷ୍ଟମେଣ୍ଟ ଗୋଟିଏ ଥର ଆପଣ ବିନିଯୋଗ କରିବେ। ମହୁ ଚାଷ ପାଇଁ ବାକ୍ସ ଆଉ ମହୁମାଛି ଏତିକି ଦରକାର, ତାପରେ ସେମାନେ ବଢ଼ି ଚାଲିବ। ଗୋଟିଏ ଜଣେ ଚାଷୀ ଆରମ୍ଭ କରିବାକୁ ବସିଲେ 2 ବାକ୍ସ ହେଲେ ଆରମ୍ଭ କରିବାର ଅସୁବିଧା କିଛି ନାହିଁ, ଗୋଟିଏରୁ ବି ଆରମ୍ଭ କରିପାରିବ। ଆମେ ତାକୁ ସର୍ବନିମ୍ନ ଗୋଟିଏ ବର୍ଗ ଫୁଟ୍ର ଜାଗା ଦରକାର, ଫୁଟରେ ଫୁଟରେ ଗୋଟିଏ ବର୍ଗ ଫୁଟ୍ର ଜାଗା ଦରକାର ମାତ୍ର। ଆମେ ପୃଥିବୀରେ ଯେତେ ଜୀବଜନ୍ତୁ ଆମେ ରଖିବା ତାଙ୍କୁ ଖାଇବାକୁ ଦେବା, ଯତ୍ନ ନେବା, କିନ୍ତୁ ଆମେ ମହୁମାଛି କେବଳ ଆଶ୍ରୟ ଦେବା, ଗୋଟେ ଫୁଟ୍ରେ ଗୋଟେ ବର୍ଗ ଫୁଟ୍ ତାଙ୍କର ଟିକେ ଯତ୍ନ ନେବା, କିନ୍ତୁ ସେମାନେ ସ୍ୱଇଚ୍ଛା ମନ ଇଚ୍ଛାରେ ଖାଦ୍ୟ ସଂଗ୍ରହ କରିବେ, ସେମାନଙ୍କର ମାନେ କିଛି ମଇଳା ସଫା କରିବାର ନାହିଁ, କିନ୍ତୁ ଛୋଟିଆ ଚଢ଼େଇଟେ ହେଲେ ବି ଆମେ ତାଙ୍କୁ ଖାଦ୍ୟ ଦେବାକୁ ପଡ଼ିବ। ଆଉ ପୃଥିବୀର ସବୁଠାରୁ ପରିଷ୍କାର କୀଟ ହେଲେ ମହୁମାଛି, ତେଣୁ ଆପଣ ୟାଙ୍କର କୌଣସି ମଇଳା ସଫା କରିବା ଦରକାର ନାହିଁ, ଖାଦ୍ୟ ଦେବା ଦରକାର ନାହିଁ। ଏମାନେ ପୃଥିବୀର ଗୋଟିଏ ଜୀବ ଯାହାକୁ ଆମେ ଖାଦ୍ୟ ନ ଦେଇକରି ପାଳନ କରିପାରିବା। ମହୁମାଛିର ମୁଖ୍ୟ ସିଜିନ୍ ହେଲା, ସେମାନେ ଆକ୍ଟିଭ୍ ରହିବେ ଡିସେମ୍ବରରୁ ଜୁନ୍ ପର୍ଯ୍ୟନ୍ତ। ସେଇ ବର୍ଷା ଆଉ ଶୀତ ଋତୁରେ ଆମର ଟିକେ ତାଙ୍କର ଏକ୍ସଟ୍ରା ଯତ୍ନ ଦରକାର, ଯେଉଁଟାକି ଆମେ ଚିନି ସିରା କରି ସେମାନଙ୍କୁ ମଝିରେ ମଝିରେ ଟିକେ ତଦାରଖ କରି ଦେବା ପ୍ରତି ମାସକେ ଥରେ, ତାହେଲେ ସେମାନେ ଟିକେ ଦଳ ଷ୍ଟ୍ରଙ୍ଗ ରହିବ, ଯେଉଁଟାକି ଡିସେମ୍ବରରୁ ଜୁନ୍ ଭିତରେ ଆମକୁ ସେମାନେ ଗୋଟେ ମହୁ ବାକ୍ସରୁ ଆମେ 4-5 କେଜି ମହୁ ଅମଳ କରିପାରିବା।
1: ତେବେ ଭାଇ ଏଇଠି ମୋର ପ୍ରଶ୍ନ ରହିବ, ଆପଣ କହିଲେ ଯେଉଁ ସମୟରେ ତାଙ୍କର ଖାଦ୍ୟ ଅଭାବ ସମୟ ଆମେ ଚିନି ଦଉଛେ, ଆଚ୍ଛା ଚିନି ସେ ଖାଇଲା ପରେ ଯେଉଁ ମହୁଟା ଆମ ପାଖକୁ ଆସିବ, ସେ ଆମକୁ ଯେଉଁ ମହୁଟା ଦେବେ, ସେତେବେଳେ ସେମାନେ ପୋଲେନ ସଂଗ୍ରହ କରିକି ମହୁ କରୁଥିଲେ, ଏଇ ନା ଆମେ ଚିନି ସିରାରୁ ତାଙ୍କଠୁ ମହୁ ବାହାର କରିବା, ତା ଭିତରେ ସେ ପ୍ରକାର ମହୁ ଭିତରେ କିଛି ଫରକ ଆସିବ କି?
0: ନା, ସେ ଯୋଉ ଚିନି ସିରା ଦବା ସେମାନେ ଏଥିରୁ ମହୁ ତିଆରି କରିବେନି, ସେମାନେ ଖାଦ୍ୟ ରୂପେ ତାକୁ ବ୍ୟବହାର କରି ମେଣ୍ଟେନ ହେଇକି ରହିବେ, କିନ୍ତୁ ସେମାନେ ଫୁଲରୁ ମକରନ୍ଦ ସଂଗ୍ରହ କରିକି ମହୁ ସୃଷ୍ଟି କରିବେ, ଯୋଉଟା କି ଆମର ଡିସେମ୍ବରରୁ ଜୁନ୍ ଭିତରେ ହବ। ଆମେ ଜୁନ୍ରୁ ଆଉ ବାକି ମାସ ଯାଏ ଆମେ ତାଙ୍କୁ ଏଇ ମହୁ ସିରା ଦଉଛେ, କିନ୍ତୁ ସିଜିନ୍ ବେଳେ ଚିନି ସିରାର ଆବଶ୍ୟକତା ନାହିଁ। ମହୁ କେଜି ବର୍ତ୍ତମାନ ବଜାରରେ 1000-1200 ଟଙ୍କା ବିକ୍ରି ହେଉଛି। ଯେଉଁ ମହୁ ବାକ୍ସ ରହିଛି, ସେ ମହୁ ବାକ୍ସ ହେଉଛି 2-ସ୍ତରୀୟ ମୁଖ୍ୟ, ତାଙ୍କର ତଳ ସ୍ତରରେ ତାଙ୍କର ପିଲା ଛୁଆ ସେ ରହିଲା, ଉପର ସ୍ତରରେ କେବଳ ସେମାନେ ମହୁ ସୃଷ୍ଟି କରିବେ, ଆଉ
1: ଶ୍ରମିକ ମହୁମାଛି ବୋଲି କହୁଛନ୍ତି।
0: ହଁ, ସେମାନେ, ତେଣୁ ମହୁ ଆମର ଗୋଟେ ବାକ୍ସ ଅଛି କଲେକ୍ସନ୍ କରିବା ପାଇଁ, ତାଙ୍କୁ ମହୁ ସିଲ୍ ହେଇଗଲା ପରେ ଉପର ଫେଣାରେ ସିଲ୍ ଗୁଡ଼ାକ କାଟିକିରି ଆମେ ମହୁ ତାକୁ ଏକ୍ସଟ୍ରାକ୍ଟର କୁହାଯାଉଛନ୍ତି, ମହୁ ଏକ୍ସଟ୍ରାକ୍ଟର, ତାର ମାଧ୍ୟମରେ ଆମେ ମହୁ ସଂଗ୍ରହ ତା ମାଧ୍ୟମରେ କରୁ। ମହୁ ଚାଷ ପାଇଁ ଗୋଟେ ମହୁ ବାକ୍ସ ଦରକାର, ଘୋଡ଼ଣୀ ମୁହଁରେ ମହୁମାଛି ଆକ୍ରମଣ ସେନ୍ସିଟିଭ୍ ଜାଗାକୁ ନ ମାରିବା ପାଇଁ ମୁହଁରେ ଗୋଟେ ଘୋଡ଼ଣୀ ଦରକାର, ହାତର ଗ୍ଲୋଭ୍ସ ଦରକାର, ଗୋଟେ ଛୁରୀ ଦରକାର, ଆଉ ମହୁ ଅମଳ କରିବା ପାଇଁ ମହୁ ଏକ୍ସଟ୍ରାକ୍ଟର ଦରକାର, ରାଣୀ ମହୁମାଛି ବାହାରକୁ ଯିବା ଆସିବା ପାଇଁ କୁଇନ୍ ଗେଟ୍ ଦରକାର। ମହୁ ଦଳରେ 3 ପ୍ରକାର ମାଛି ରହିଥାନ୍ତି, ଗୋଟେ ରାଣୀ ମହୁମାଛି, ଗୋଟେ ଶ୍ରମିକ ମହୁମାଛି, ଗୋଟେ ପୁରୁଷ ମହୁମାଛି। ଏଇ 3 ଜଣଙ୍କ ଭିତରେ ଗୋଟେ ଦଳରେ ଗୋଟିଏ ରାଣୀ ମହୁମାଛି, ଆଉ ସିଜିନ୍ ବେଳରେ 1500-3000 ପର୍ଯ୍ୟନ୍ତ ଶ୍ରମିକ ମହୁମାଛି ଆଉ ପୁରୁଷ ମହୁମାଛି ରହିଥାନ୍ତି। କିନ୍ତୁ ପୁରୁଷ ମହୁମାଛିର କୌଣସି କାମ ନାହିଁ, ସେ ରାଣୀ ଥରେ ଉଡ଼ିଗଲେ।
1: ମହୁଟାର ଯୋଉ ଗ୍ରୁପ୍ ତିଆରି କରିବା ପାଇଁ କ'ଣ ଦରକାର?
0: ଆମେ
1: ଗୋଟିଏ ମହୁମାଛି,
0: ରାଣୀ ମହୁମାଛି,
1: ଶ୍ରମିକ
0: ମହୁମାଛି ତାଙ୍କ ସହିତ ତ ଥିବେ, ସେ ଛୋଟ ଦଳରୁ ସେମାନେ ବଢିଯିବେ ଦଳ, କିନ୍ତୁ 1500-3000 ପର୍ଯ୍ୟନ୍ତ ଶ୍ରମିକ ମହୁମାଛି ଥିବେ।
1: ପୁରୁଷ
0: ମହୁମାଛି ଅନେକ ଥିବେ, ଯେଉଁମାନେ କି ରାଣୀ ଥରେ ଉଡ଼ିଗଲେ ସେମାନେ ସଙ୍ଗମ ପାଇଁ କାର୍ଯ୍ୟ କରନ୍ତି, ନହେଲେ ସେମାନେ କେବଳ ବସିକିରି ଖାଆନ୍ତି, ତେଣୁ ସେମାନଙ୍କୁ ଇଏ କରିବା ପାଇଁ ଧରିବା ପାଇଁ ଯନ୍ତା ଦରକାର, ପୁରୁଷ ମହୁମାଛି ଧରି, ନହେଲେ ସେମାନେ ବସିକିରି ମହୁ ସବୁ ଖାଇ ନେବେ।
1: ତେବେ ଆପଣଙ୍କର 15ଟି ମହୁ ବାକ୍ସରୁ କେତେ ପାଆନ୍ତି?
0: ଗୋଟିଏ ମହୁ ବାକ୍ସରୁ ଅମଳ ହବ ବର୍ଷକୁ 3-5 କିଲୋ ପର୍ଯ୍ୟନ୍ତ, କିନ୍ତୁ ଆମେ ବେଶୀ ଅମଳ ପାଉ ମହୁ।

0: ଅଛି ଡିଭାଇଡ୍ କରିକି ଆମେ ସେ ଦଳ ଯେତେବେଳେ ଷ୍ଟ୍ରଙ୍ଗ ହେଇଯାଏ ଆମେ ତାକୁ ବିଭାଜନ କରୁ, ଗୋଟିଏ ବାକ୍ସରୁ ଆମେ ସେଇ ସିଜିନ୍ରେ ପାଞ୍ଚଟି ଦଳ ସୃଷ୍ଟି କରିପାରୁ।
1: ତେବେ ଯାଉ ଭାଇ, ଆଜି ଆମର ଯୋଉ ଆଲୋଚନା ଥିଲା ମହୁ ଚାଷ, ଏ ସମ୍ପର୍କରେ ଆପଣ ଆପଣଙ୍କର ଅନୁଭୂତି ଆମର ଚାଷୀ ଭାଇ ଭଉଣୀମାନଙ୍କ ପାଖରେ ବାଣ୍ଟିଲେ, ସେଥିପାଇଁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।
0: ଆଜ୍ଞା ନମସ୍କାର।
2: ଏଇଠି ଜଗା ନା
3: ହଁ,
2: କଣ ଘୁମେଇ ପଡିଲ ନା କଣ ବା ଚାଷୀ ଭାଇଙ୍କର ଅନୁଭୂତି ଶୁଣିକି?
3: ନାଇଁ ନାଇଁ, ମୁଁ ଶୁଣୁଥିଲି ଭାଇ ସୁନ୍ଦର ଭାବରେ ଆମର ଆଗେଇ ଯାଇଛନ୍ତି, ଆଉ ଭାଇଙ୍କର ଅନୁଭୂତି ଅନ୍ୟ ଭାଇ ଭଉଣୀ ମାନଙ୍କୁ ପ୍ରେରଣା ଯୋଗେଇବ।
2: ହଁ ସତ କଥା କହିଲ ଜଗାନା। ତେବେ ହଉ, ଏଥର ଚାଷୀ ଭାଇଙ୍କୁ ଧନ୍ୟବାଦ ଦେଇକି ଇଏ ଜଗାନା ଟିକେ ସମୟ ଆଡକୁ ନିଘା ଦିଅ ବା।
3: ସମୟ ହେଇଗଲା ମା, ଘରକୁ ଫେରିବା।
2: ହଁ ଶ୍ରୋତା ବନ୍ଧୁ, ଏଥର ଆମକୁ ଆମ କାର୍ଯ୍ୟକ୍ରମରୁ ବିଦାୟ ଦିଅନ୍ତୁ। ମୁଁ ସୋନାଲି,
3: ଆଉ ମୁଁ ଜଗାନା।
2: ନମସ୍କାର।

ଶ୍ରୋତାବନ୍ଧୁ ପ୍ରଚାର କଲୁ କାର୍ଯ୍ୟକ୍ରମ କୃଷି ହଲଚଲ। ଉପସ୍ଥାପନାରେ ଥିଲେ ସୋନାଲି ପଢ଼ିଆରୀ ଓ ପ୍ରକାଶ କୁମାର ରଥ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ। ବର୍ତ୍ତମାନ ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଆଲକା ଆଗ୍ନିକ, ସଙ୍ଗୀତକାର ନଦୀମ ଶ୍ରବଣ, ଚଳଚ୍ଚିତ୍ର ସିର୍ଫ ତୁମ।

ଶ୍ରୋତାବନ୍ଧୁ, ଆପଣମାନେ ଶୁଣିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି କୁମାର ଶାନୁ ଓ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତକାର ନଦୀମ ଶ୍ରବଣ, ଚଳଚ୍ଚିତ୍ର ସାଜନ।

ଆପଣମାନେ ଟିଭିନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି କୁମାର ସାନୁ ଓ ଅଲକା ଆଗ୍ନି, ସଙ୍ଗୀତକାର ନଦିମ ଶ୍ରବଣ, ଚଳଚ୍ଚିତ୍ର ହମ୍ ହେ ରାହି ପ୍ୟାର୍ କେ।

ଶ୍ରୋତା ବନ୍ଧୁ ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି ଉଦିତ ନାରାୟଣ ଓ ଅନୁରାଧା ପୁଡ଼ୱାଲ। ଗୀତିକାର ଫୟେଜ ଅନୱର, ଚଳଚ୍ଚିତ୍ର ତୁମ୍ବିନ୍।

କାର୍ଯ୍ୟକ୍ରମରେ ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। ପରଦେଶ ଚଳଚ୍ଚିତ୍ରରୁ ଯୁଗଳ କଣ୍ଠରେ ସଜାଇଛନ୍ତି କୁମାର ଶାନୁ ଓ ଅଲକା ଏଗ୍ନେ। ସଙ୍ଗୀତକାର ନଦୀମ ଶ୍ରବଣ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି କୁମାର ସାନୁ ଓ ଅନୁରାଧା ପଡ଼ୱାଲ। ଗୀତଟିକୁ ଶୁଣୁଛନ୍ତି ଆପଣମାନେ ଦିଲ୍ ହେ କି ମାନତା ନେହି ଚଳଚ୍ଚିତ୍ରରୁ। ସଙ୍ଗୀତକାର ଅଛନ୍ତି ନଦିମ ଶ୍ରବଣ।

ପରବର୍ତ୍ତୀ କଣ୍ଠଶିଳ୍ପୀ ଅଛନ୍ତି ରୂପ କୁମାର ରାଠୋର, ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତକାର ଅଜୟ ଅତୁଲ, ଚଳଚ୍ଚିତ୍ର ଅଗ୍ନିପଥ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ଦିଲ୍ କ୍ୟା କରେ ଚଳଚ୍ଚିତ୍ରର ଗୀତଟିକୁ କଣ୍ଠଦାନ କରିଛନ୍ତି ଶିଳ୍ପୀ ଅଲକା ୟାଗ୍ନିକ୍, ସଙ୍ଗୀତକାର ଯତୀନ ଲଲିତ, ଗୀତିକାର ଆନନ୍ଦ ବକ୍ସୀ।

ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 FM ରେ। ବର୍ତ୍ତମାନ ପ୍ରଚାର କରୁଛୁ।

ସଙ୍ଗୀତ ଅମୃତମୟ ହୃଦୟର ଭାବ ପ୍ରକଟିତ ହୁଏ ସଙ୍ଗୀତରେ, ମନର ପ୍ରତିଟି କଥା ପ୍ରତିଫଳିତ ହୁଏ ଗୀତରେ। ମଣିଷ ଜୀବନର ପ୍ରତିଟି ଭାବ ରସ ସୁଖ ଦୁଃଖକୁ ନେଇ ଗୀତ ଆମକୁ ନେଇଯାଏ ସ୍ମୃତିର ଫରୁଆ ଭିତରକୁ। ମଧୁର ଅପାସରା ମୁହୂର୍ତ୍ତ ସବୁ ମାନସପଟରେ ନାଚିଯାଏ। ଆପଣମାନେ ମଧ୍ୟ ଗୀତରେ ଗୀତରେ ହଜିଯାଆନ୍ତି, ଆଉ ଓଠରେ କେତେବେଳେ ଭରିଯାଏ ହସ, ପୁଣି କେତେବେଳେ ଆଖି କୋଣରୁ ଝରିଆସେ ଲୁହ। ଶ୍ରୋତାବନ୍ଧୁ, ସ୍ୱାଗତ କରୁଛି ଆପଣମାନଙ୍କୁ ଆପଣମାନଙ୍କର ପ୍ରିୟ କାର୍ଯ୍ୟକ୍ରମ ହ୍ୟାଲୋ ଆକାଶବାଣୀ ପୁରୀ ପରିସରକୁ। ମୁଁ ପ୍ରକାଶ ରଥ।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ, ଆପଣଙ୍କ ପରିଚୟ ଦିଅନ୍ତୁ।
1: ଭାଇ ନମସ୍କାର, ମୁଁ ଭୁବନେଶ୍ୱର ସାଇନଗରରୁ ବାସନ୍ତୀ କହୁଛି।
0: ବାସନ୍ତୀ, ଆପଣଙ୍କ ପୁରା ନାଁ?
1: ବାସନ୍ତୀ ଖଟୁଆ।
0: ବାସନ୍ତୀ ଭଉଣୀ, କିଛି କୁହନ୍ତୁ ଆପଣଙ୍କ ବିଷୟରେ ଆମ ଶ୍ରୋତାମାନଙ୍କୁ।
1: ଭାଇ ମୁଁ ତ ହ୍ୱାଇଟ୍ ୱାଇଫ୍, ଘର ସଦାବେଳେ ଅଛି, ପିଲାମାନଙ୍କ କଥା ବୁଝୁଛି, ରୋଷେଇବାସ କରିକି, ଆଉ ସବୁ ତ ଘର ଆସିକି ମୁଁ କିଛି କୌଣସି କାମ କରେନି।
0: ଘରର କାମ ବୁଝିବା ହେଉଛି ସବୁଠାରୁ ଦାୟିତ୍ୱପୂର୍ଣ୍ଣ କାମ। ଗୋଟେ ଘରର ଗୃହିଣୀ ଯିଏ, ସେ ଗୃହିଣୀର ଏତେ ବଡ଼ ଦାୟିତ୍ୱ, ପରିବାରର ସମସ୍ତଙ୍କ ପାଇଁ ତ ସେ ଦିନ ରାତି ଖଟୁଥାଏ, ତା ସହିତ ସମସ୍ତଙ୍କର ମନ ନେଇକିରି ପରିବାରକୁ ଏକାଠି ରଖେ।
1: ଆଜ୍ଞା।
0: ତେଣୁ ଆପଣଙ୍କର କାମ କିଛି କମ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ। ଆଉ କିନ୍ତୁ ଏତେ ଭିତରେ ମଧ୍ୟ ଆପଣ ଆମର ଆକାଶବାଣୀ ପୁରୀର କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଆଜ୍ଞା ଭାଇ, ମୁଁ ସବୁ ରେଡ଼ିଓ ପ୍ରୋଗ୍ରାମ ହିଁ ଶୁଣେ, ଆପଣଙ୍କ ପ୍ରୋଗ୍ରାମ ମୋତେ ବହୁତ ଭଲ ଲାଗେ।
0: ଆଉ ଘରେ ଅନ୍ୟମାନେ କି ସବୁ ଅଛନ୍ତି?
1: ଝିଅ, ପୁଅ ଆଉ ମୋ ହଜବେଣ୍ଡ, ମୁଁ, ଚାରି ଜଣ।
0: ସ୍ୱାମୀ କଣ କରନ୍ତି?
1: ଆମର ଅଛି ଦୋକାନ।
0: ଭୁବନେଶ୍ୱରରେ ଆପଣ କେତେ ବର୍ଷ ହେଲାଣି ରହିଛନ୍ତି?
1: 23 ବର୍ଷ ହେଲା।
0: ସେଠି ଘର ଆପଣଙ୍କର?
1: ନା ନା, ଭଡ଼ା ରହୁଛି।
0: ଆପଣଙ୍କର ମୂଳ ଘରଟି କୋଉଠି? ସେ ଆଠଗଡ଼ର ଯୋଉ କଥା କହିଲେ, ସେଠି କଣ ଆମର ଯୋଉ ମହାପ୍ରଭୁଙ୍କର ରଥଯାତ୍ରା ହୁଏ?
1: ଆଜ୍ଞା, ଆମର ରାଜା ଆଠଗଡ଼ର, ଆମର ଆଠଗଡ଼ରେ ହୁଏ, ତିଗିରିଆରେ ବି ରଥଯାତ୍ରା ହୁଏ।
0: ପୁରୁଣା ମନ୍ଦିର ରହିଛି?
1: ଆଜ୍ଞା।
0: ଆପଣ ପୁରୀକୁ କେବେ ଆସିକି ଦେଖିଛନ୍ତି ମହାପ୍ରଭୁଙ୍କ ରଥଯାତ୍ରା?

0: ଗତବର୍ଷ ତଳେ ମୁଁ ଯାଇଥିଲି ବାହୁଡା ଯାତ୍ରା ଦେଖିକି ଆସିଥିଲି, କିନ୍ତୁ ଏବେ ବି ଦେବସ୍ନାନ ପୂର୍ଣ୍ଣିମା ଦିନ ମୁଁ ଯାଇଥିଲି।
1: ଆଚ୍ଛା, ମହାପ୍ରଭୁଙ୍କୁ ଯେତେବେଳେ ଦେଖୁଛନ୍ତି ଚକା ଆଖିରେ ଆପଣଙ୍କର ଆଖି ପଡି ଯାଉଛି, କଣ କହୁଛନ୍ତି ଆପଣ?
0: ଭାଇ ଯାହା ମାଗିବା କଥା ମୁଁ ଠାକୁରଙ୍କୁ ସେଇଠି ହିଁ ମାଗିକି ପଳେଇ ଆସେ।
1: ଆମକୁ ଟିକେ କୁହନ୍ତୁ କଣ ମାଗୁଛନ୍ତି?
0: ମାଗିବି କଣ, ସମସ୍ତେ ଭଲରେ ରୁହନ୍ତୁ, ଯୋଉ ଆମକୁ ତାହା ଭରସା ହୁଅନ୍ତୁ, ସମସ୍ତଙ୍କୁ ଭଲରେ ରଖିଥାନ୍ତୁ।
1: ଆଉ ମହାପ୍ରଭୁଙ୍କ କରୁଣା ଆପଣଙ୍କ ଉପରେ ସଦାସର୍ବଦା ଥାଉ। ରଥଯାତ୍ରା ହବ, ମହାପ୍ରଭୁ ବଡଦାଣ୍ଡକୁ ଓହ୍ଲେଇ ଆସିବେ, ଆଉ ନବଦିନ ବ୍ୟାପୀ ଯାତ୍ରାରେ ସାରା ବିଶ୍ୱରୁ ତୀର୍ଥଯାତ୍ରୀ ପୁରୀକୁ ଆସିବେ। କୁହନ୍ତୁ, ଆଜିର କାର୍ଯ୍ୟକ୍ରମରେ ଆମେ ଆପଣଙ୍କ ପାଇଁ କୋଉ ଗୀତ ଶୁଣିବୁ?
0: ଜଗନ୍ନାଥଙ୍କ ଭଜନ ଦିଅନ୍ତୁ।
1: ଠିକ ଅଛି, ଆମେ ଶୁଣୁଛୁ ଆପଣଙ୍କ ପାଇଁ ଏଇ ଗୀତଟିକୁ। ରହିଲୁ, ଅନେକ ଧନ୍ୟବାଦ।
0: ରହିଲୁ ଭାଇ, ନମସ୍କାର।

କ'ଣ ଶ୍ରୋତା ବନ୍ଧୁ, ଆପଣମାନେ ହଜିଯାଇଥିଲେ ନା ଗୀତରେ ଗୀତରେ ଆଉ ମନର କଥା ମଧ୍ୟରେ? ଆମେ ଯଦି ଆପଣାର ମଣିଷର ହୃଦୟର କଥାକୁ ବୁଝିପାରିବା, ଜୀବନ ହେବ ମଧୁମୟ। ପୁଣି ଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଇ ଆଜି ପାଇଁ ହ୍ୟାଲୋ ଆକାଶବାଣୀ ପୁରୀ କାର୍ଯ୍ୟକ୍ରମ ପରିସରରୁ ଆପଣମାନଙ୍କଠାରୁ ବିଦାୟ ନେଇ ରହୁଛି ମୁଁ ପ୍ରକାଶ ରଥ। ନମସ୍କାର।

ଶ୍ରୋତା ବନ୍ଧୁ ଶୁଣିଲେ କାର୍ଯ୍ୟକ୍ରମ ହେଲୋ ଆକାଶବାଣୀ ପୁରୀ। ଉପସ୍ଥାପନାରେ ଥିଲେ ପ୍ରକାଶ କୁମାର ରଥ, ପ୍ରଯୋଜନା କରିଥିଲେ ଦିଲୀପ କୁମାର ନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ, ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ।

ଆପଣମାନେ ଟ୍ୟୁନ୍ କରିଛନ୍ତି ଆକାଶବାଣୀ ପୁରୀ 103.4 ଏଫ୍ଏମ୍ରେ ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:05 ଆସନ୍ତୁ ଶୁଣିବା ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ମୁକେଶ, ଚଳଚ୍ଚିତ୍ର ସୁରଜ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ କଣ୍ଠଶିଳ୍ପୀ ଅଛନ୍ତି ଲତା ମଙ୍ଗେସ୍କର, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଏସ୍ ଡି ବର୍ମନ। ଚଳଚ୍ଚିତ୍ର ଆରାଧନା।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର କଣ୍ଠଶିଳ୍ପୀ ଅଛନ୍ତି ହେମନ୍ତ କୁମାର, ଗୀତିକାର ମଜରୁହ ସୁଲତାନପୁରୀ। ଚଳଚ୍ଚିତ୍ର ବାତ୍ ଏକ ରାତ୍ କିଏ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରରୁ। ଏଥର ଶୁଣନ୍ତୁ କାର୍ଯ୍ୟକ୍ରମରେ ଅଲି ବାବା ଓ ଚାଲିଶ୍ୱର ଚଳଚ୍ଚିତ୍ରର ଏହି ଗୀତଟିକୁ କଣ୍ଠଦାନ କରିଛନ୍ତି ଆଶା ଭୋସଲେ, ଗୀତିକାର ଆନନ୍ଦ ବକ୍ସି, ସଙ୍ଗୀତକାର ଆର୍ ଡି ବର୍ମନ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ। ଷ୍ଟୁଡ଼ିଓ ଖଡ଼ିରେ ସମୟ ବର୍ତ୍ତମାନ ରାତି 10:31:33 ସମୟ ଆସିଛି ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ପାଦପଦ୍ମରେ ଅର୍ପଣ କରିବା କେତୋଟି ଭକ୍ତି ଅର୍ଘ୍ୟ। ପ୍ରଥମେ କଣ୍ଠଶିଳ୍ପୀ ଅଛନ୍ତି ଅରବିନ୍ଦ ମୁଦୁଲି, ଗୀତ ରଚନା ଅଲେଖ ଚନ୍ଦ୍ର ବିଶ୍ୱାଳ।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଛନ୍ତି ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ ଆକାଶବାଣୀ ପୁରୀ କେନ୍ଦ୍ରର। ଏଥର କଣ୍ଠଶିଳ୍ପୀ ଅଛନ୍ତି ଡକ୍ଟର ଗୁରୁଦତ୍ତ ସାମନ୍ତ ସିଂହର ଓ କବିତା କୃଷ୍ଣମୂର୍ତ୍ତି, ଗୀତିକାର ଡକ୍ଟର ହରିହର ମିଶ୍ର।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ଶୁଣିଛନ୍ତି ଶ୍ରୀ ଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ଏଥର କଣ୍ଠଶିଳ୍ପୀ ଅଛନ୍ତି କେଶବ ଚନ୍ଦ୍ର ରାଉତ, ଗୀତିକାର ରମେଶ ଚନ୍ଦ୍ର ମିଶ୍ର।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମ ଶେଷରେ କଣ୍ଠଶିଳ୍ପୀ ଅଛନ୍ତି ସୋନାଲି ବାଜପେୟୀ, ଗୀତିକାର ଗଣେଶ୍ୱର ମହାପାତ୍ର, ସଙ୍ଗୀତ ସଂଯୋଜନା ମଳୟ ମିଶ୍ର।

ଶ୍ରୋତା ବନ୍ଧୁ ଏହି ଭକ୍ତି ଗୀତଟି ସହିତ ଶେଷ କରୁଛୁ ଶ୍ରୀଜଗନ୍ନାଥ ଭଜନ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ପୁରୀ କେନ୍ଦ୍ରରୁ ପ୍ରଚାରିତ ହେଉଛି 103.4 FM ମାଧ୍ୟମରେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 11 ବାଜିବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

କିମ୍ବା ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗର ସୂଚନା ହେଡ୍ ଶେଷ ହେଲା। ଆକାଶବାଣୀ ପୁରୀ ଆଜିର ଅଧିବେଶନକୁ ଆମେ ଏଇଠି ସମାପ୍ତ କରୁଛୁ। ପୁଣି ଥରେ ଆପଣମାନଙ୍କୁ ଅଭିବାଦନ ଜଣାଇବା ଆଗାମୀକାଲି ପ୍ରାତଃ 5:53 ସମୟରେ। ସେତେବେଳେ ଯାଏଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।